ଆକାଶବାଣୀ ପୁରୀ ଆଜି ରବିବାର 1948 ଶତାବ୍ଦ ବୈଶାଖ ମାସ 27 ଦିନ ଇଂରାଜୀ 2026 ମସିହା ମେ ମାସ 17 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56 ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଅଛି 37.4 ଫ୍ରିକ୍ୱେନ୍ସି ମଡୁଲେସନ୍ ଯୋଗେ।

0: ନିବେଦନ କରିଛନ୍ତି ବୈଷ୍ଣବ ଚରଣ ସମଲ।
1: ଏକଦା ବୁଦ୍ଧଦେବ ଏକାକୀ ଯାଉଥାନ୍ତି ଗୋଟିଏ ନିଘଞ୍ଚ ବନପଥରେ। ହଠାତ୍ ତାଙ୍କ ଆଗରେ ଛିଡ଼ା ହୋଇଗଲା ଗୋଟିଏ ବିକଟାଳ ଦାନବ ପରି ମଣିଷଟିଏ। ହାତରେ ଶାଣିତ କୃପାଣ, ବେକରେ ପଡ଼ିଛି ଗୋଟାଏ ଅଙ୍ଗୁଳିର ମାଳ। ସେ କୃପାଣ ଉଠାଇ

ବୁଦ୍ଧଦେବଙ୍କୁ ଧମକ ଦେଲା, ଏ ବଣର ସେ ରାଜା, ଏ ଶସା ଘରା ଧରାର ସେ ସବୁଠାରୁ ଶକ୍ତିଶାଳୀ, ତମକୁ ମାରି ତମ ଆଙ୍ଗୁଠି କାଟି ମୋର ପୂର୍ବରୁ ଥିବା 107 ଆଙ୍ଗୁଠି ସହିତ ମିଶାଇ 108 ଆଙ୍ଗୁଠିକୁ ଗୁନ୍ଥି ମାଳି କରି ମୋ ବେକରେ ପକାଇବି, ମୋ ନାଁ ଅଙ୍ଗୁଳି ମାଳା, ଓ ସେଇ ନାଁର ସାର୍ଥକତା ହେବ। ବୁଦ୍ଧଦେବ ସେଇମିତି ଅବିଚଳିତ ଭାବରେ ହସି ହସି କହିଲେ, ବେଶ ଭଲ କଥା, ତେବେ କାହିଁକି ତମର ଏଇ ଆଙ୍ଗୁଠି ମାଳା ପ୍ରତି ଏତେ ଲୋଭ? ଅଙ୍ଗୁଳି ମାଳା କହିଲା, ଦେଖୁଛି ତମେ ଗୋଟେ ନିହାତି ବୋକା, ତମେ କ'ଣ ଜାଣିନା 108 ରୁଦ୍ରାକ୍ଷ ମାଳି ଲୋକେ ପିନ୍ଧନ୍ତି, 108 ତୁଳସୀ କାଠିରେ ମାଳି ପିନ୍ଧନ୍ତି, ଓ ସେଇଆକୁ ଗଡ଼େଇଲେ କୁଆଡ଼େ ଭଗବାନଙ୍କୁ ପାଇଯାଆନ୍ତି। ମୁଁ ତ ମଣିଷର ଆଙ୍ଗୁଠି କାଠି କରି ତାହାକୁ ମାଳା କରି ପିନ୍ଧିବି, ଏଥିରେ ମୁଁ ସମସ୍ତଙ୍କଠାରୁ ବଡ଼ ହୋଇଯିବି ନାହିଁ କି? ଗୁରୁଦେବ କହିଲେ, ହଁ ଭାରି ଭଲ କଥା, ମୁଁ ଏଇଠି ଅଛି, କୁଆଡ଼କୁ ଯିବି ନାହିଁ। ତମେ ଏଇ ଯେଉଁ ଗଛ ଦେଖୁଛ, ସେ ଗଛରୁ ଗୋଟିଏ ପତ୍ର ଆଣ। ଆଙ୍ଗୁଳି ମାଳା ଗଛ ପାଖକୁ ଯାଇ ଗୋଟିଏ ଡେମ୍ଫ ଡଗା ପତ୍ର ଆଣିଲା। ଏଥର ବୁଦ୍ଧଦେବ କହିଲେ, ପୁଣି ତମେ ସେଇ ଗଛ ପାଖକୁ ଯାଇ ଏଇ ପତ୍ରଟିକୁ ଯେଉଁଠୁ ଆଣିଲ ସେଇଠି ଯୋଡ଼ି ଦିଅ ତ। ଅଙ୍ଗୁରମାଳା ଗଛ ପାଖକୁ ଗଲା, ପତ୍ରକୁ ଯୋଡ଼ିବାକୁ ଯେତେ ଚେଷ୍ଟା କଲେ ବି ଯୋଡ଼ି ହେଲା ନାହିଁ। ନିରାଶରେ ଫେରି ଆସି କହିଲା, ପତ୍ର ଆଉ ଯୋଡ଼ି ହେଉନାହିଁ। ବୁଦ୍ଧଦେବ ଏଥର କହିଲେ, ଯଦି ପତ୍ରଟିକୁ ଯୋଡ଼ି ପାରିଲ ନାହିଁ, ତେବେ ତମେ ଏଇ ଯେଉଁ 107 ଲୋକଙ୍କୁ ମାରି ସେମାନଙ୍କ ଆଙ୍ଗୁଠି କାଟି ଆଣିଛ, ସେଇ ଲୋକମାନଙ୍କୁ ବଞ୍ଚାଇ ଦେଇପାରିବ କି? ଅଙ୍ଗୁଳି ମାଳା ସ୍ତବ୍ଧ ହୋଇଗଲା, ଭାବିଲା, ଇଏ କିଏ, ଇଏ କ'ଣ କେଉଁ ମହାତ୍ମା ନା ଭଗବାନ? ସେ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲା। ବୁଦ୍ଧଦେବ ତାକୁ ଉଠାଇ ଆଣି କୂଳରେ ଜାବୁଡ଼ି ଧରିଲେ। ସେ ହୋଇଗଲା ବୁଦ୍ଧଦେବଙ୍କର ଶିଷ୍ୟ, ପରବର୍ତ୍ତୀ କାଳରେ ମଧ୍ୟ ସେ ହେଲା ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ। ଅଙ୍ଗୁଳି ମାଳା ବୁଝିଲା, ତାଙ୍କ ପୂର୍ବରୁ ଦଶୁ ରତ୍ନାକର ମଧ୍ୟ ବୁଝିଥିଲା, ରତ୍ନାକର ପାଇଁ ଲୋଡ଼ା ଥିଲା ଦେବର୍ଷି ନାରଦଙ୍କ ପରି ସର୍ବତ୍ୟାଗୀ ସର୍ବଗାମୀ ଭକ୍ତଟି। ଅଙ୍ଗୁଳି ମାଳା ପାଇଁ ଲୋଡ଼ା ହେଲା ମାନବ ଦୁଃଖ କାତର, ସତ୍ୟ ପ୍ରେମ ଅହିଂସାର ପ୍ରତିଭୁ ବୁଦ୍ଧ ଦେବ କରୁଣାର ଅବତାର। ଆଜିର ମଣିଷମାନେ ଏ କଥା କ'ଣ ବୁଝୁଛନ୍ତି? ଏମାନେ ରତ୍ନାକରଠୁ ଅଙ୍ଗୁଳି ମାଳାଠୁ ବଳି, ଏମାନଙ୍କୁ କେଉଁ ନାରଦ ବା ବୁଦ୍ଧ ସତ୍ପଥକୁ, କରୁଣା ପଥକୁ, ଅହିଂସା ପଥକୁ ଆଣିପାରିବେ? ଏମାନେ କହନ୍ତି, ଅହିଂସା ଦୁର୍ବଳର ଅସ୍ତ୍ର, ଭୀରୁର ଅସ୍ତ୍ର, ଅନ୍ୟମାନଙ୍କୁ ନ ମାରିଲେ ନ ଲୁଣ୍ଠିଲେ ସେମାନେ ବଡ଼ ହେବେ କେମିତି? ଏମାନେ ଜାଣନ୍ତି ଜୋରଜାର ମୂଳକତାର, ଅସଲ କଥା ହେଲା ଧନ ଓ ବଳ। ଧନ ଅଛି ତ ଅନ୍ୟମାନଙ୍କୁ କିଣି ନିଜ ପକେଟ୍ ଭିତରେ ରଖିପାରିବେ, ତମ ଧନ ପାଖରେ ସେମାନେ ହାତ ଯୋଡ଼ି ମୁଣ୍ଡ ନୁଆଁଇ ଛିଡ଼ା ହେବେ। ଆଜିର ଏଇ ରତ୍ନାକରମାନେ, ଅଙ୍ଗୁଳିମାଳାମାନେ ନୂଆ ନୂଆ ଅବତାର ନେଇ ଜନ୍ମ ନେଇଛନ୍ତି। ଏମାନଙ୍କ ଦେହରେ ଭଦ୍ର ପୋଷାକ ମାତ୍ର ଭିତରେ ଛପି ରହିଛନ୍ତି ସେଇ ଦସ୍ୟୁର ଆତ୍ମାମାନେ। ସେମାନଙ୍କ ପାଖରେ ଦୟା ନାହିଁ, କରୁଣା ନାହିଁ, ଅଛି କେବଳ ଅନ୍ୟମାନଙ୍କୁ ଗ୍ରାସ କରିଦେଇଯିବାର ମୋହ। ଏଇ ଧରଣୀର ମାଟି ଉପରେ କେତେ ଯୁଗ ବହିଗଲାଣି, ଦାନମାନେ ଆସିଥିଲେ, ସ୍ୱର୍ଗକୁ ଅଧିକାର କରିଥିଲେ, ବିଳାସୀ ହୋଇଗଲେ, ଉପଭୋଗ୍ୟ ହୋଇଗଲେ, ନୀତି ନୈତିକତା ହରେଇ ଦେଲେ, ଧ୍ୱଂସ ହେଲେ। ରାଜା ମହାରାଜା ଚକ୍ରବର୍ତ୍ତୀ ରାଜାମାନେ ଆସିଥିଲେ ମଧ୍ୟ, ସେମାନେ ବି ଗଲେ, ଏବେ ନୂଆ ଯୁଗରେ ନୂଆ ପୋଷାକରେ ରଜାମାନେ ଆସିଗଲେ, ଯେଉଁମାନେ କି ନେତା, ଜ୍ଞାନୀ, ବିଜ୍ଞାନୀମାନେ ମଧ୍ୟ ଆସିଗଲେ, କେତେ କେତେ ମୋହରେ ଶୋଭା ପାଇଲେ। ହେଲେ ସେମାନଙ୍କ ଭିତରେ ଜୀ ରହିଲେ ସେଇ ରତ୍ନାକର, ସେଇ ଅଙ୍ଗୁଳି ମାଳାର ଆତ୍ମାମାନେ। ଯେତେ ଧ୍ୱଂସର ମରଣର ନିଷ୍ଠୁରତାର ବାଦଲ ବାଜୁଛି ଆଜିର ଯୁଗରେ, ଏମିତି ଆଗ କାଳରେ ନଥିଲା। ସେଇମିତି ବଳୁଆମାନେ, ଯିଏ ଦେହ ବଳ ହେଉ ବା ଧନ ବଳ ହେଉ ଅଥବା ମୋହରର ବଳ ହେଉ, ଦଡ଼ି ଯାଉଛି ନିର୍ବଳିଆମାନଙ୍କୁ, ଏମିତି ଚାଲିଛି, ଚାଲୁଥିବ ମଧ୍ୟ। ଆଉ ସେ ନାରଦ ନାହାନ୍ତି, ବୁଦ୍ଧ ବି ନାହାନ୍ତି, କି ଗାନ୍ଧୀ ନାହାନ୍ତି, ସେମାନେ ଥିଲେ ଜୀଅନ୍ତା ବିବେକ। ଏବେ ବିବେକ ଲୋପ ପାଇଲାଣି, ଚାଲୁ କେତେ ଚାଲିବ? ତେଣିକି ତ ଗୋଟାଏ ଡୁହା, ନିରାଶ୍ରୟ ମାଙ୍ଗ ଜଗଦୀଶ ରକ୍ଷା।

0: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ବୈଷ୍ଣବ ଚରଣ ସମଲ।
1: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଅନୁଚିନ୍ତା, ଆକାଶବାଣୀ ପୁରୀ। ଆରମ୍ଭ କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଶ୍ରୀରାମଚରିତ ମାନସ। ଆଜିର ଶିଳ୍ପୀ ହେଲେ

ଶୁଣିଲେ ଆଶା ଭୋସଲେ ଏବଂ ଜଗଜିତ୍ ସିଂଙ୍କ କଣ୍ଠରୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ରଚିତ ଶ୍ରୀରାମଚରିତ ମାନସ।

ବାଜି ଦଶ ମିନିଟ୍ରେ ଓଡ଼ିଆରେ ସମ୍ବାଦ ଶୁଣିବେ ସକାଳ 7 ବାଜି 15 ମିନିଟ୍ରେ କୁନି କୁନି ପିଲାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲିର ସମୟ ସକାଳ 7 ବାଜି 25 ମିନିଟ୍ ଉପସ୍ଥାପନା କରିବେ ରୋଜିତା ଦାସ ପ୍ରଯୋଜନା ଦିଲୀପ କୁମାର ନାୟକ ସୁପ୍ରଭାତ ପୁରୀ ଏହି କାର୍ଯ୍ୟକ୍ରମ ରହିଛି ସକାଳ 7 ବାଜି 55 ମିନିଟ୍ରେ ସକାଳ 8ଟାରେ ଶୁଣିବେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ ସକାଳ 8ଟା ବାଜି 15 ମିନିଟ୍ରେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସକାଳ 8ଟା ବାଜି 30 ମିନିଟ୍ରେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ସକାଳ 9ଟାରେ ସକାଳ 9ଟା ବାଜି 30 ମିନିଟ୍ରେ ରହିଛି କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା ଏଥିରେ ଆଲୋଚନା ରହିଛି ସାଇବର ଅପରାଧକୁ ରୋକିବା ପାଇଁ ଆମ ଆଇନରେ ଥିବା ବ୍ୟବସ୍ଥା ଆଲୋଚନା କରିବେ ଦୀପକ କୁମାର ପଣ୍ଡା ଉପସ୍ଥାପନା ପ୍ରିୟଦର୍ଶିନୀ ସାହୁ ପ୍ରଯୋଜନା ଦିଲୀପ କୁମାର ନାୟକ ଏହାର ପୁନଃ ପ୍ରସାରଣ ହେବ ରାତି 9ଟା ବାଜି 30 ମିନିଟ୍ରେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ଶୁଣିପାରିବେ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରର ଗୀତ ଦିନ 10ଟାରେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିବେ ଦିନ 11ଟାରେ ଆଜି ସନ୍ଧ୍ୟା 7 ବାଜି 30 ମିନିଟ୍ରେ ରହିଛି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ ଏଥିରେ ଆଲୋଚନା ରହିଛି ମହିଳାମାନଙ୍କର ଆୟ ବୃଦ୍ଧି ପାଇଁ ପଦ୍ମଫୁଲ ଚାଷ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଶୁଭଦର୍ଶିନୀ ପଣ୍ଡା ଏଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି।

0: ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ଼ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା 2 ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସର ରାଜ୍ୟବ୍ୟାପୀ 5 ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ତାରିଖ, ଆଜିର ଦିନ

ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ୍ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ୍ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକ୍ଟି ବଢ଼ିଥାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 km ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ।

0: ଏବଂ ତଳ ଅଙ୍କଟିକୁ ଡାଏଷ୍ଟୋଲିକ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟୋଲିକଟି ବଢ଼ିଥାଏ ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏଇ ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି, ଯେତେବେଳେ ତାଙ୍କର କିଛି ଗୋଟା ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ଼ନୀକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ଼ନୀ ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସକୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି, ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବର୍ଷ ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବା ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, ସଠିକ୍ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା, ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା। ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ, ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡ଼ିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଜ୍ଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ, ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା, ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2 ଦିନିଆ ସ୍ୱିଡେନ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ

ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025ରେ ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ 2.825 ବିଲିୟନ୍ ଡଲାର ହୋଇଛି। ବର୍ତ୍ତମାନ 280ରୁ ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବା ବେଳେ 75ଟି ଭାରତୀୟ ଫାର୍ମ ସ୍ୱିଡେନରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ASML ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ASML ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ, ବାରମ୍ବାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତି ମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନୀ ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ CRPF

0: ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ LMG, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭାଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା CBI। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଉପସ୍ଥାପନା କରୁଛନ୍ତି ରୋଜିତା ଦାସ, ପ୍ରଯୋଜନା ଦିଲୀପ କୁମାର ନାୟକ।

ଶୁଭ ସକାଳ ପିଲାମାନେ, ତୁମେମାନେ ସବୁ କେମିତି ଅଛ? ଆଶା କରୁଛି ସମସ୍ତେ ଭଲରେ ଥିବ। ତେବେ ଆସ ଏବେ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର ଇଟିକିଲି ମିଟିକିଲି ପରିସରକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରଜିତା ଅପା। ପିଲାମାନେ, ଏଇ ଖରା ଦିନରେ ମିଠା ମିଠା ଆମ୍ବ, ମିଠା ମିଠା ତରଭୁଜ ଆଉ କାକୁଡ଼ି ଖାଇବାକୁ ଭାରି ମଜା ଲାଗେ ନା? ହେଲେ ପିଲାମାନେ, ଏଇ ସବୁ ଖାଦ୍ୟ ଖାଲି ପାଟିକୁ ସ୍ୱାଦ ନୁହେଁ, ଆମ ଦେହ ପାଇଁ ବି ବହୁତ ଭଲ। ତେଣୁ ଖରାଦିନେ ପ୍ରଚୁର ମାତ୍ରାରେ ପାଣି ପିଇବ ଆଉ ଏଇ ସବୁ ସୁଆଦିଆ ଫଳର ନିଶ୍ଚୟ ମଜା ନେବ। ଆଚ୍ଛା ପିଲାମାନେ, ଯେଉଁଭଳି ଏଇ ସବୁ ଫଳ ଖାଇବା ଦ୍ୱାରା ଆମେମାନେ ସୁସ୍ଥ ରହିଥାଉ, ଖୁସିରେ ରହିଥାଉ, ସେଇଭଳି ଆମର କିଛି ସଂସ୍କୃତ ଶ୍ଳୋକ ରହିଛି ଯାହାକୁ ଆପଣେଇଲେ ଆମ ଜୀବନ ସହଜ ଆଉ ସୁନ୍ଦର ହୋଇପାରିବ। କ'ଣ ଭାବୁଛ ପିଲେ, ତୁମେମାନେ ସଭିଏ ଜଣେ ଜଣେ ଭଲ ମଣିଷ ହେବାକୁ ଚାହୁଁ ନା? ନିଶ୍ଚୟ ଚାହୁଁଥିବ। ହେଲେ ସେଥିପାଇଁ ଜାଣିଛ ପିଲେ, ଯଦି ତୁମେମାନେ ଚାରୋଟି ସ୍ଥାନରେ ତୁମର ଲାଜକୁ ତ୍ୟାଗ କରିବ, ତାହେଲେ ନିଶ୍ଚୟ ଜଣେ ବଡ଼ ମଣିଷ ହୋଇପାରିବ। ପିଲାମାନେ, ସେ ଶ୍ଳୋକଟି କହିଯାଇଛନ୍ତି ଚାଣକ୍ୟ। ହେଲେ ସେଇ ଶ୍ଳୋକଟି କ'ଣ ମନେ ରଖିନିଅ ପିଲେ? ଧନ ଧାନ୍ୟ ପ୍ରୟୋଗେଶୁ ବିଦ୍ୟା ସଂଗ୍ରହଣେ ସୂଚ ଆହାରେ ବ୍ୟବହାରେ ଚତ୍ୟକ୍ତ ଲଜ୍ଜ ସୁଖୀ ଭବେତ୍। କ'ଣ ଭାବୁଛ ପିଲେ? ଅପା, ଏହାର ଅର୍ଥ କ'ଣ ଆମେ ବୁଝିପାରୁନୁ। କିଛି ଅସୁବିଧା ନାହିଁ ପିଲେ, ଏବେ ମୁଁ ତୁମମାନଙ୍କୁ ବୁଝେଇ ଦେଉଛି। ତୁମେମାନେ ପ୍ରଥମେ ଶୁଣିଲ, ଧନ ଧାନ୍ୟ ପ୍ରୟୋଗେଶୁ, ଯଦି ଆମେ କାହାକୁ ଟଙ୍କା ଧାର ଦେଇଥାଉ କିମ୍ବା କାହାଠାରୁ ନିଜ ପରିଶ୍ରମର ପାଉଣା ମାଗୁଥାଉ, ତେବେ ସେ ସ୍ଥାନରେ ଲାଜ କରିବା ଉଚିତ ନୁହେଁ। ଟଙ୍କା ପଇସା କାରବାରରେ ସବୁବେଳେ ଆମ ନିଜ କଥା ସ୍ପଷ୍ଟ ଭାବରେ ରଖିବା, ନଚେତ୍ ନିଜର ହିଁ କ୍ଷତି ହେବ। ତାପରେ କ'ଣ ଅଛି ପିଲେ? ଧନ ଧାନ୍ୟ ପ୍ରୟୋଗେଶୁ ବିଦ୍ୟା ସଂଗ୍ରହଣେ ସୂଚ। ବିଦ୍ୟା ସଂଗ୍ରହଣେ ସୂଚ ମାନେ କ'ଣ ପିଲେ? ବିଦ୍ୟା ବା ଜ୍ଞାନ ଅର୍ଜନ କରିବା ସମୟରେ, ତୁମେମାନେ ଶ୍ରେଣୀଗୃହରେ ପାଠ ପଢ଼ିବା ବେଳେ ଯେତେବେଳେ କିଛି ମନରେ ପ୍ରଶ୍ନ ଆସେ, କିଛି ପାଠ ବୁଝିପାର ନାହିଁ, ସେତେବେଳେ ଯଦି ଲାଜ କରିବ ତାହେଲେ କ'ଣ ହେବ ପିଲେ? ସେଇ ପାଠଟି ତୁମର ଅବୁଝା ରହିଯିବ ଆଉ ପରେ ସେଇ ପାଠ ପ୍ରତି ତୁମ ମନରେ ଭୟ ଆସିଯିବ। ତେଣୁ ମନରେ ଲାଜ ନ ରଖି ଶିକ୍ଷକଙ୍କୁ ପଚାରି ବୁଝିବ, କାହିଁକି ନା ପିଲେ, ଲାଜ କଲେ ଆମେମାନେ କେବେ ବି କିଛି ନୂଆ ଜିନିଷ ଶିଖିପାରିବା ନାହିଁ। ତାହେଲେ ବୁଝିଲ ତ ପିଲେ, ଏବେ ପାଠ ପଢ଼ାରେ ବିଲକୁଲ ଲାଜ କରିବ ନାହିଁ। ତାପରେ କ'ଣ ଅଛି ପିଲେ? ଆହାରେ ବ୍ୟବହାରେ ଚ, ଆହାରେ ମାନେ ଖାଇବା ସମୟରେ। ତୁମେମାନେ ଯଦି କେଉଁଠିକି ବୁଲିବାକୁ ଯାଇଥିବ କିମ୍ବା ଅନ୍ୟ କାହା ଘରେ ଭୋଜିରେ ଖାଇବାକୁ ଯାଇଥିବ, ହେଲେ ଲାଜ କରି କମ୍ ଖାଦ୍ୟ ମାଗିବ, ତାହେଲେ କ'ଣ ହେବ? ତୁମର ପେଟ ପୁରିବ ନାହିଁ ଆଉ ତୁମେମାନେ ଭୋକିଲା ରହିବ, ଯାହାଦ୍ୱାରା ତୁମ ଶରୀର ବି ଦୁର୍ବଳ ହୋଇଯିବ। ତେଣୁ ଖାଇବା ବେଳେ ବି ଜମାରୁ ଲାଜ କରିବନି। ଏବେ ଶେଷରେ କ'ଣ ଥିଲା? ଆହାରେ ବ୍ୟବହାରେ ଚ, ମାନେ ଆମର ବନ୍ଧୁବାନ୍ଧବ ହୁଅନ୍ତୁ ବା ଆମର କେହି ବି ଚିହ୍ନା ବ୍ୟକ୍ତି ହୁଅନ୍ତୁ, କେବେ ବି ଭଲ ବ୍ୟବହାର ଦେଖାଇବାରେ ଆମେ ଲାଜ କରିବା ନାହିଁ, ସବୁବେଳେ ସମସ୍ତଙ୍କୁ ଭଲ ବ୍ୟବହାର ଦେଖାଇବା। ତେବେ ଏସବୁ କରିବା ଦ୍ୱାରା କ'ଣ ହେବ ପିଲେ? ଆମ ଜୀବନରୁ ଅଧାରୁ ଅଧିକ ସମସ୍ୟା ଦୂରେଇ ଯିବ। ହଁ ପିଲେ, ଆଉ ଆମେ ସଭିଏ ମିଶି ବହୁତ ସହଜ ଜୀବନଟିଏ ଜିଇଁପାରିବା। ତାହେଲେ ପିଲେ, ଶ୍ଳୋକଟି ତୁମର ମନେ ରହିଲା ତ? ତୁମ ଖାତାରେ ବି ତୁମେମାନେ ଲେଖି ରଖ, ଧନ ଧାନ୍ୟ ପ୍ରୟୋଗେଶୁ ବିଦ୍ୟା ସଂଗ୍ରହଣେ ସୂଚ ଆହାରେ ବ୍ୟବହାରେ ଚ ତ୍ୟକ୍ତ ଲଜ୍ଜ ସୁଖୀ ଭବେତ୍। ପିଲାମାନେ, ଶ୍ଳୋକଟି ଲେଖି ରଖିଲ ତ? ତାହେଲେ କେତେ ଦିନରେ ତୁମେମାନେ ଏଇ ଶ୍ଳୋକଟି ମନେ ରଖିପାରୁଛ ତୁମ ରଜିତା ଆପାକୁ ନିଶ୍ଚୟ ଜଣାଇବ। ହେଲେ କେମିତି ଜଣାଇବ ପିଲେ? SMS, WhatsApp କିମ୍ବା ଚିଠି ମାଧ୍ୟମରେ। ଆଚ୍ଛା ପିଲେ, ଗୋଟିଏ କଥା ମନେ ପଡ଼ିଲା, ତୁମେମାନେ ଏଇ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ କେମିତି ଲାଗୁଛି ବା ଯଦି ତୁମେମାନେ ଭାଗ ନେବାକୁ ଚାହୁଁଛ ସେ ବିଷୟରେ ତୁମେମାନେ SMS, WhatsApp ବା ଚିଠି ମାଧ୍ୟମରେ ପଠାଉଛ, ତାହେଲେ ଜାଣିଛ ପିଲେ, ଆଜି ଏଇ ସବୁ ପାଇଁ ଗୋଟିଏ ଖାସ ଦିବସ। ହଁ ପିଲେ, ଆଜି କେତେ ତାରିଖ? ଆଜି ମେ ମାସ 17 ତାରିଖ।

ଦେଖ ଜାଣିଛ ପିଲେ ଆଜି କେଉଁ ଦିବସ ପାଳନ ହେଉଛି? ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସୂଚନା ସମାଜ ଦିବସ ପାଳନ ହେଉଛି, ଯାହାକୁ ଇଂରାଜୀ ଭାଷାରେ ଆମେ କହିଥାଉ ୱାର୍ଲ୍ଡ ଟେଲିକମ୍ୟୁନିକେସନ୍ ଆଣ୍ଡ ଇନଫର୍ମେସନ୍ ସୋସାଇଟି ଡେ। ଏତେ ବଡ଼ ନାଁ ଶୁଣି ତୁମେମାନେ ଆଶ୍ଚର୍ଯ୍ୟ ହୋଇଯିବଣି, ଅପା କ'ଣ ଏଇ ଦିନଟି କାହିଁକି ପାଳନ ହେଉଛି? ପିଲାମାନେ ତୁମମାନଙ୍କ ମନରେ ହୁଏତ ପ୍ରଶ୍ନ ଆସୁଥିବ, ତେବେ ଟେଲିକମ୍ୟୁନିକେସନ୍ ବା ଦୂରସଞ୍ଚାରର ମାନେ କ'ଣ? ହେଲେ ଏଇ ଦୂରସଞ୍ଚାରର ଅର୍ଥ ବହୁତ ସହଜ ପିଲେ। ଆମେମାନେ ଦୂରରେ ଥିବା ଲୋକଙ୍କ ସହ କଥାବାର୍ତ୍ତା କରିପାରିବା ବା କିଛି ସୂଚନାର ଆଦାନ ପ୍ରଦାନ କରିପାରିବା, ମାନେ ଆମ ପାଖରେ ଥିବା ସୂଚନାକୁ ପଠାଇ ପାରିବା ଏବଂ ଅନ୍ୟ ପାଖରେ ଥିବା ସୂଚନାକୁ ଆମେମାନେ ବି ସହଜରେ ପାଇପାରିବା। କ'ଣ ପିଲେ ବୁଝିପାରୁଛ ତ? ତୁମେମାନେ ଦୂରରେ ଥିବା ତୁମର ମାମୁଁ ମାଉସୀ ବନ୍ଧୁମାନଙ୍କ ସହିତ ଖୁବ୍ ସହଜରେ ଭିଡ଼ିଓ କଲ୍ରେ କଥା ହେଇଯାଉଛ, ତାହେଲେ ଏସବୁ କାହା ପାଇଁ ହେଉଛି ପିଲେ? ଏଇ ଦୂରସଞ୍ଚାର ପାଇଁ ହେଇପାରୁଛି। କ'ଣ ଭାବୁଛ? ଓହୋ ଅପା, ତାମାନେ ତୁମେ ଇଣ୍ଟରନେଟ୍ କଥା କହୁଛ, ଯାହାଦ୍ୱାରା ଆମେ ରେଡ଼ିଓ ଶୁଣିପାରୁଛୁ, ଟିଭି ଦେଖିପାରୁଛୁ, ଏଇସବୁ ଦୂରସଞ୍ଚାର ତ? ବିଲକୁଲ ଠିକ୍ କହିଛ ପିଲେ। ଆଜିର ଦିନଟି ଆମକୁ ମନେ ପକାଇ ଦେଉଛି ଯେ ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଆମ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ି ରଖିଛି। ହେଲେ ଏବେ ତୁମ ମନରେ ପ୍ରଶ୍ନ ଆସିପାରେ ପିଲେ, ପୁରୁଣା କାଳରେ ଯେତେବେଳେ ମୋବାଇଲ କିମ୍ବା ଇଣ୍ଟରନେଟ୍ ନଥିଲା, ସେତେବେଳେ ଲୋକେ କେମିତି କଥା ହେଉଥିଲେ? ସେତେବେଳେ ଲୋକମାନେ ଚିଠି ଲେଖୁଥିଲେ, ଚିଠି ପଠାଇବା ପାଇଁ ହେଲା ଡାକଘର, ଆଉ ତାପରେ ଆସିଗଲା ଲ୍ୟାଣ୍ଡଲାଇନ୍ ଫୋନ୍। ଆଉ ଆଜି ଦେଖ ତୁମେମାନେ ସବୁ ପାଠ ପଢ଼ାପଢ଼ି ପାଇଁ ସ୍ମାର୍ଟଫୋନ୍ର ବ୍ୟବହାର ଜାଣିଗଲଣି, ଯେଉଁଠି ଚାହିଁବ ଯେବେ ଚାହିଁବ ଯାହା ସହ ଚାହିଁବ କଥା ହେଇପାରିବ। ତୁମେମାନେ ସବୁ ସେଥିରେ ଅନଲାଇନ୍ କ୍ଲାସ୍ ବି କରୁଥିବ ନା କ'ଣ ପିଲେ? ହେଲେ ଚିଠି ଲେଖିବା ଏବେ କମିଗଲାଣି, କିନ୍ତୁ ଯଦି ଚିଠି ଲେଖିବାର ମଜା ତୁମେମାନେ ଏବେ ବି ନେବାକୁ ଚାହୁଁଛ, ତାହେଲେ ତୁମ ରୋଜିତା ଅପାକୁ ଚିଠିଟିଏ ନିଶ୍ଚୟ ଲେଖି ପଠାଇବ। ଆଚ୍ଛା ପିଲାମାନେ, ତୁମେମାନେ ଏଇ ମୋବାଇଲ ଫୋନ୍ ମାଧ୍ୟମରେ ଅନଲାଇନ୍ କ୍ଲାସ୍ ବି କରୁଛ, ହେଲେ ପିଲାମାନେ ମନେ ରଖିଥାଅ, ଯଦି ତୁମର ସମ୍ପୂର୍ଣ୍ଣ ସମୟ ଏଇ ମୋବାଇଲରେ ଗେମ୍ ଖେଳିବା, କାର୍ଟୁନ୍ ଦେଖିବା ଏଇଥିରେ ବିତିଯିବ, ତାହେଲେ ତୁମର ଆଖି ଉପରେ ଖରାପ ପ୍ରଭାବ ପଡ଼ିବ, ଆଉ ପାଠପଢ଼ାରେ ବି ମନ ଲାଗିବନି, ତାହେଲେ ତୁମେ ଜଣେ ଭଲ ମଣିଷ ବା କେମିତି ହେବ? ତେଣୁ ସବୁବେଳେ ଏଇ ଟେକ୍ନୋଲୋଜିର ଏଇ ଦୂରସଞ୍ଚାରର ସଦୁପଯୋଗ କରିବ, କେବେ ବି କୁବ୍ୟବହାର କରିବ ନାହିଁ। ଏବେ ତୁମେ ବହୁତ ଛୋଟ ଅଛ, ତେଣୁ କେବଳ ପାଠ ପଢ଼ା ପାଇଁ ଇଣ୍ଟରନେଟ୍ର ବ୍ୟବହାର କରିବ, କେବେ ବି କୌଣସି ଅଜଣା ଲୋକଙ୍କ ସହ ଇଣ୍ଟରନେଟ୍ରେ କଥାବାର୍ତ୍ତା ହେବ ନାହିଁ, କାରଣ ଏହାଦ୍ୱାରା ତୁମେମାନେ ବିପଦରେ ମଧ୍ୟ ପଡ଼ିପାର। ଆଉ ହଁ ପିଲେ, ଏଇସବୁ କଥା ତୁମର ସାଙ୍ଗସାଥିମାନଙ୍କୁ ବି ନିଶ୍ଚୟ ବୁଝାଇବ। ତାହେଲେ ଆମର ସୁନା ପିଲାମାନେ, ଏବେ କଥା ଦିଅ, ଏଇ ଖାସ ଦିବସରେ ଆମେ ସଭିଏ ସଂକଳ୍ପ ନେବା ଯେ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟରେ ଆମେ ନିଜର ଆଉ ଆମ ନିଜ ଦେଶର ବିକାଶ କରିବା। ଠିକ୍ ଅଛି ପିଲାମାନେ, ମୁଁ ଭାବୁଛି ତୁମେମାନେ ମୋ କଥା ନିଶ୍ଚୟ ରଖିବ, ତେଣୁ ଏବେ ଆସ ସେଇ ଖୁସିରେ ଶୁଣିନେବା ସଭିଏ ମିଶି ଗୀତଟିଏ।

0: ପିଲାମାନେ, ଗୀତଟି ତ ତୁମେମାନେ ଶୁଣିଲ, ହେଲେ ଏବେ ସମୟ ଆସିଯାଇଛି ତୁମମାନଙ୍କର ଗପ ଆଉ କବିତା ଶୁଣିବାର। ମୁଁ ଜାଣେ ତୁମେମାନେ ସବୁ ଚାହିଁ ରହିଥିବ, ହେଲେ ଆଜି ତୁମମାନଙ୍କ ପାଇଁ ଯିଏ ମଜା ମଜା ଗପ ଆଉ କବିତା ନେଇ ଆସିଛନ୍ତି ସେ ହେଉଛନ୍ତି ସୁଧାଂଶୁ ବାଳା ପ୍ରଧାନ ଗୁରୁମା। ତାହେଲେ ପ୍ରଥମେ କ'ଣ କରିବା ପିଲେ, ଗୁରୁମାଙ୍କୁ ସ୍ୱାଗତ କରିବା। ଗୁରୁମା ନମସ୍କାର, ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ପିଲାମାନେ ତମ ସମସ୍ତଙ୍କୁ ବି ଶୁଭେଚ୍ଛା।
0: ତାହେଲେ ଗୁରୁ

0: ଆଜି ପିଲାମାନଙ୍କୁ ଆପଣ ପ୍ରଥମେ କ'ଣ ଶୁଣାଇବେ?
1: ପିଲାମାନେ, ତମମାନଙ୍କୁ ଆଜି ମୁଁ ଗୋଟେ ବଢ଼ିଆ ଗପ କହିବି। ତମ ରୋଜିତା ଦିଦି କହୁଥିଲେ ତମେ ଗପ ଆଉ ଗୀତ ଶୁଣିବାକୁ ବହୁତ ଭଲ ପାଉଛ, ସେଥିପାଇଁ ପ୍ରଥମେ ତମକୁ ଗୋଟେ ଗପ କହୁଛି, ମନ ଦେଇକି ଶୁଣ। ଗପଟିର ନାଁ ହେଲା ପରିବା ଡାଲାରେ କଳି। ନଳିନୀପୁର ଗାଁରେ ନରେନ୍ଦ୍ର ବାବୁଙ୍କ ଘର। ଗାଁ ପୋଷ୍ଟ ଅଫିସରେ ସେ ପୋଷ୍ଟମାଷ୍ଟର ରୂପେ କାମ କରନ୍ତି। ପତ୍ନୀ ନିରୁପମା ଦେବୀ, ଝିଅ ନୈନା ଓ କୁନି ପୁଅ ନୀଲେଶକୁ ନେଇ ଛୋଟ ପରିବାର ତାଙ୍କର। ନୈନା ତୃତୀୟ ଶ୍ରେଣୀରେ ପଢ଼େ, ନୀଲେଶକୁ 3 ବର୍ଷ। ଏବେ ଏବେ ସେ ଅଙ୍ଗନବାଡ଼ି ଯାଉଛି। ଦିନସାରା ଅଫିସରେ ବ୍ୟସ୍ତ ରହିଲେ ମଧ୍ୟ ନରେନ୍ଦ୍ର ବାବୁ ସନ୍ଧ୍ୟାବେଳେ ପିଲାମାନଙ୍କ ପାଇଁ ସମୟ ଦିଅନ୍ତି। ଝିଅ ନେନାର ପାଠପଢ଼ା ଦେଖନ୍ତି, ପୁଅ ନୀଲେଶ ସାଥିରେ ଖେଳନ୍ତି, ରାତିରେ ସମସ୍ତେ ସାଙ୍ଗ ହୋଇ ଖାଆନ୍ତି। ଆଗେ ଆଗେ ନେନା ଆଳୁ ବ୍ୟତୀତ ଅନ୍ୟ କୌଣସି ପରିବା ଖାଉନଥିଲା। ନରେନ୍ଦ୍ର ବାବୁ ବହୁତ ବୁଝାନ୍ତି, ସବୁ ପରିବା ନ ଖାଇଲେ ଦେହକୁ ସବୁ ପ୍ରକାର ଖାଦ୍ୟ ସାର ମିଳିପାରିବ ନାହିଁ, ଫଳରେ ଦେହ ଦୁର୍ବଳ ହେବ। ଦେହ ଦୁର୍ବଳ ହେଲେ ବିଭିନ୍ନ ପ୍ରକାର ରୋଗ ହେବ। ତା ଛଡ଼ା ସବୁଜ ପରିବାର ଆବଶ୍ୟକତା ବିଷୟରେ ନେନା ବହିରେ ପଢ଼ିଲାଣି। ବିଦ୍ୟାଳୟରେ ତାର ଗୁରୁଜୀ ଗୁରୁମା ଏହି ବିଷୟରେ ବୁଝାନ୍ତି। ଏବେ ନେନା ସବୁଜ ପରିବା ଖାଇଲାଣି, ମାତ୍ର କଲରା ସେ ଆଦୌ ଖାଏ ନାହିଁ। ମା ଯେତେ ବୁଝାଇଲେ ମଧ୍ୟ ନେନା ଶୁଣେ ନାହିଁ। ସେଦିନ ଥାଏ ରବିବାର। ନରେନ୍ଦ୍ର ବାବୁ ବଜାରରୁ ସଉଦା ଓ ପରିବା ନେଇ ଆସିଲେ। ନିରୁପମା ଦେବୀ ଅନ୍ୟ କାମରେ ବ୍ୟସ୍ତ ଥିଲେ। କହିଲେ, ମାରେ ପରିବା ସବୁ ଡାଲାରେ ରଖିଦିଅ। ମାଆଙ୍କ କଥା ମାନି ନେନା ସବୁ ପରିବାକୁ ଗୋଟିଏ ଡାଲାରେ ସଜାଇ ରଖିଲା। ସେଦିନ ନରେନ୍ଦ୍ର ବାବୁ ବଜାରରୁ ଆଳୁ, ବାଇଗଣ, ପୋଟଳ, ଭେଣ୍ଡି, ଟମାଟୋ, କାକୁଡ଼ି, କଦଳୀ, ସଜନା ଛୁଇଁ, କଲରା ଓ ଅମୃତଭଣ୍ଡା ଆଦି ସବୁ ପରିବା କିଣି ଆଣିଥାନ୍ତି। ଡାଲା ଭର୍ତ୍ତି ପରିବା ଦେଖି ନେନା ଖୁସି ହେଉଥାଏ। ଧୀରେ ଧୀରେ ପରିବା ଡାଲାରୁ ଶବ୍ଦ ଶୁଣାଗଲା, କାନେଇଲା ନେନା। ପରିବା ଡାଲାରେ କଳି ଲାଗିଛି ତାହାରି ପାଇଁ। ଆଳୁ ବଡ଼ ପାଟିରେ ହସି ହସି କହୁଛି, ମୁଁ ହେଉଛି ପରିବାମାନଙ୍କର ରାଜା, ସେଥିପାଇଁ ପରିବା ଡାଲାରେ ମୋର ପରିମାଣ ସବୁବେଳେ ଅଧିକ। ମୋତେ ନ ପକେଇ କୌଣସି ତରକାରୀ ହୁଏ ନାହିଁ, ହେଲେ ବି ସ୍ୱାଦିଷ୍ଟ ଲାଗେ ନାହିଁ। ନେନା ମୋତେ ସବୁଠୁ ବେଶୀ ଭଲ ପାଏ। ମୋର ଭଜା, କଷା, ପୋଡ଼ା, ଭରତା ସବୁ ତାର ପ୍ରିୟ। ହା, ଆଳୁର ହସ ଶୁଣି ବାଇଗଣ କହିଲା, ଆଜିକାଲି ନେନା ମୋତେ ବି ଭଲ ପାଇଲାଣି। ମୋର ଭଜା, ପୋଡ଼ା, ଭର୍ତ୍ତା ଖାଇବାକୁ ସେ ବି ଭଲ ପାଉଛି। ଦହି ସାଥେ ମୋତେ ଖାଇବାକୁ ସେ ତ ସବୁବେଳେ ମାଆଙ୍କୁ ଅଳି କରେ। ବାଇଗଣର କଥା ନ ଶୁଣୁ ଭେଣ୍ଡି ପୋଟଳ ଠିଆ ହୋଇ ପଡ଼ି କହିବାକୁ ଲାଗିଲେ, ଆମେ ବି ନେନାର ପ୍ରିୟ ହୋଇସାରିଲୁଣି। କାଲି ପରା ସେ ମାଆଙ୍କ ସାଙ୍ଗେ ପଖାଳରେ ଆମକୁ ପୋଡ଼ି ପାଗ କରି ଖାଉଥିଲା। କଦଳୀ, କାକୁଡ଼ି, ଟମାଟୋ ଏକା ସାଙ୍ଗେ କହି ଉଠିଲେ, ଆମକୁ ବି, ଆମକୁ ବି। ସମସ୍ତେ ନିଜ ନିଜର କଥା କହିଗଲେ। ଶେଷକୁ ରହିଥାଏ କଲରା। ସେ କିଛି କହିବ ବୋଲି ମୁହଁ ଖୋଲୁ ଖୋଲୁ ସମସ୍ତେ ତାକୁ ଟାହିଟାପରା କରିବାକୁ ଲାଗିଲେ। ଆଳୁ କହିଲା, ତୋର ଆମ ସଙ୍ଗେ ରହିବାର ଯୋଗ୍ୟତା ହିଁ ନାହିଁ। ମୁହଁ ମୋଡ଼ି ଦେଇ ବାଇଗଣ କହିଲା, ତୋ ପାଖ ମାଡ଼ିଲେ ମୋତେ ବାନ୍ତି ଲାଗେ। ପୋଟଳ କହିଲା, ତୋ ରୂପକୁ ତୋ ଗୁଣ ଠିକ୍ ଅଛି ଲୋ ଝିଅ। ଭେଣ୍ଡି କହିଲା, ତୋ ନାଁଟା କଲରା ନ ହୋଇ ପିତାକାନି ହେଇଥିଲେ ଭଲ ହୋଇଥାନ୍ତା। ନା ଲୋ, ଚୁପ୍ ହୋଇ ସବୁ ଶୁଣିଲା କଲରା। ଶେଷରେ କେବଳ

0: ଏତିକି କହିଲା, ଭଉଣୀମାନେ ମୋର ଗୁଣ ବୁଝନ୍ତି ନରେନ୍ଦ୍ର ବାବୁ ଓ ନିରୁପମା ଦେବୀ, ସେଥିପାଇଁ ମୋତେ ସେ ସବୁବେଳେ ଲୋଡ଼ନ୍ତି। ନେଇନା ଛୁଆଟା ବୋଲି ସିନା ଏବେ ବୁଝିପାରୁନି, ବଡ଼ ହେଲେ ସେ ଠିକ୍ ବୁଝିବ। ମୁଁ ସିନା ପାଟିକୁ ପିତା, ହେଲେ ଦେହକୁ ଖୁବ୍ ହିତକାରୀ। ମୋତେ ଖାଉଥିବା ଲୋକମାନେ ଯେ ସୁସ୍ଥ, ଏକଥା ମୁଁ ନିଶ୍ଚୟ କହିପାରିବି। ଠୋ ଠୋ ହୋଇ ହସି ଉଠିଲେ ସବୁ ପରିବା। ଆଳୁ କହିଲା, ଅଲା ଜୁକି, ତୋର ଟିକିଏ ଲାଜ ଶରମ ନାହିଁ କି ଲୋ, ପୁଣି ବଢ଼ି ବଢ଼ି କଥା କହୁଛୁ। ଆଳୁ କଥା ଶୁଣି କଲରା ଚୁପ୍ ହୋଇଗଲା। ଏମାନଙ୍କ ସହ କଥା ବଢ଼ାଇବା ଭଲ ନୁହେଁ, ଗୁଣକୁ ଚିହ୍ନିବା ବାଲା ତ ଚିହ୍ନିଛି, ଏମାନଙ୍କ ସହ ପାଟି କରି କି ଲାଭ। ପାଖରେ ଠିଆ ହୋଇ ସବୁ ଶୁଣୁଥିଲା ନେଇନା, ଏବଂ ବୁଝିପାରିଥିଲା ତାର ଭୁଲ। ତାପର ଠାରୁ ନେଇନାର ଥାଳିରେ ସବୁ ପରିବା ସାଥିରେ କଲରା ବି ହସିଲା କିରିକିରି ହେଇ।
1: ପିଲାମାନେ ଶୁଣିଲ ତ ପରିବା ଡାଲାରେ କେମିତି କଳି ଲାଗିଥିଲା? ତାହେଲେ ତୁମେମାନେ ବି ଆଜିଠାରୁ କଲରା ଖାଇବ, ନହେଲେ ଜାଣିପାରୁଛ ତ କଲରାର ମନ ଦୁଃଖ ହେବ ପରା। ତାଦ୍ୱାରା କ'ଣ ହେବ ପିଲେ, ପରିବା ଡାଲାରେ ଆଉ କଳି ଲାଗିବ ନାହିଁ, ଆଉ ତୁମେମାନେ ବି ସୁସ୍ଥ ରହିବ। ବଢ଼ିଆ ଗପଟିଏ ଶୁଣିଲେ ମଜା ଲାଗିଲା ନା? ତାହେଲେ ଚାଲ ଆଉ ଟିକିଏ ମଜା କରିବା, କେମିତି ପିଲେ? କିଛି କବିତା ଶୁଣି।
0: ଆଚ୍ଛା ପିଲେମାନେ, ଗପ ତ ଶୁଣିଲ, ଏବେ ଆସ ଶୁଣିବା କବିତାଟିଏ। ତମ ରୋଜିତା ଦିଦି କହୁଥିଲେ ତମେ କବିତା ଶୁଣିବାକୁ ବି ବହୁତ ଭଲ ପାଅ, ଶୁଣିବା ନା? ଆସ ତେବେ, କବିତାର ନାଁ ହେଲା ବଞ୍ଚିବି ଜଗତ ହିତେ। ଦିନେ ଖରାବେଳେ ବାଡ଼ି ପଟକୁ ମୁଁ ଯାଇଥିଲି ଏକୁଟିଆ, ପ୍ରଚଣ୍ଡ ଖରାରୁ ବରତିବା ପାଇଁ ଗଛ ମୂଳେ ହେଲି ଠିଆ, ମୁଁ ଗଛ ମୂଳେ ହେଲି ଠିଆ। ଦେଖିଲି ଗଛରେ ଭର୍ତ୍ତି ହୋଇଅଛି ପାକଳ ପାଚିଲା ଫଳ, ଦେଖିଲି ଗଛରେ ଭର୍ତ୍ତି ହୋଇଅଛି ପାକଳ ପାଚିଲା ଫଳ। ଫଳ ଦେଖି ମୋର ଭୋକ ବଢ଼ିଗଲା, ପାଟିରୁ ଗଡ଼ିଲା ଲାଳ, ମୋର ପାଟିରୁ ଗଡ଼ିଲା ଲାଳ। ତୋଳି ଆଣି ଫଳ ଖାଇସାରି ମୁହିଁ ଗଛକୁ କହିଲି ଖା, ଗୋଟିଏ ବି ଫଳ ଖାଇଲାନି ସିଏ, ଧୀରେ କହିଦେଇ ନା, ମୋତେ ଧୀରେ କହିଦେଇ ନା। କହିଲି, ହେ ଗଛ, ତୁ କି ନ ଜାଣୁ ଫଳ ଖାଇ ହୁଏ ବଳ। କହିଲି, ହେ ଗଛ, ତୁ କି ନ ଜାଣୁ ଫଳ ଖାଇ ହୁଏ ବଳ। ପଶୁପକ୍ଷୀ ସାଥେ ମଣିଷ ଖାଆନ୍ତି, ନ ଖାଇଲେ ଦୂରୁ ବଳ, ଫଳ ନ ଖାଇଲେ ଦୂରୁ ବଳ। ହସି ଦେଇ ଗଛ କହିଲା କୁନାରେ, ଖାଏ ନା ମୁଁ ନିଜ ଫଳ। ସାରା ଜଗତକୁ ବାଣ୍ଟି ଦେଲା ପରେ ଆନନ୍ଦେ ହୁଏ ଅଧୀର, ସାରା ଜଗତକୁ ବାଣ୍ଟି ଦେଲା ପରେ ଆନନ୍ଦେ ହୁଏ ଅଧୀର। ନଦୀ କୂଳକୁ ମୁଁ ଗଲି ଯେତେବେଳେ ତୃଷା ମୋର ଗଲା ବଢ଼ି, ମୋ ମନକୁ ବୁଝି ଜଳ ପିଇବାକୁ ନଦୀ ଦେଲା ବାଟ ଛାଡ଼ି, ମୋତେ ନଦୀ ଦେଲା ବାଟ ଛାଡ଼ି। କୀଟ ପତଙ୍ଗରୁ ପଶୁପକ୍ଷୀ ଯାଏ ଆବର ମାନବ କୂଳ, ଜୀବନ ଧାରଣ ପାଇଁ ଲୋଡ଼ିଥାନ୍ତି ସଭିଏ ମଧୁର ଜଳ। କହିଲି, ହେ ନଦୀ, ତୋ ଜଳକୁ କିଆଁ କରୁନାହୁଁ ତୁ ସେ ବନ। ହସି କହେ ନଦୀ, ଜଗତ କଲ୍ୟାଣ ପାଇଁ ମୋହର ଜନମ। ଗଛ ଆଉ ନଦୀ ଦୁହିଁଙ୍କ କଥାକୁ ଚିନ୍ତା କଲି ହୃଦୟ ଗତେ, ନୁହେଁ ନିଜ ପାଇଁ ଆଜିଠାରୁ ମୁଁ ହିଁ ବଞ୍ଚିବି ଜଗତ ହିତେ, ମୁଁ ବଞ୍ଚିବି ଜଗତ ହିତେ।
1: ବହୁତ ସୁନ୍ଦର କବିତାଟିଏ ଶୁଣିଲ ପିଲାମାନେ। ତୁମେମାନେ ବି ଗଛର ଫଳ ଖାଇବାକୁ ବହୁତ ଭଲ ପାଅ, ଆଉ ନଈର ପାଣିକୁ ଦେଖିଲେ ତୁମମାନଙ୍କୁ ଭାରି ଖୁସି ଲାଗେ ନା କ'ଣ ପିଲେ? ହେଲେ ଜାଣିପାରିଲ ତ ଏଇ କବିତାରୁ ସେମାନେ ଆମ ପାଇଁ ସବୁ କିଛି କରିଥାନ୍ତି, ତାହେଲେ କ'ଣ ଆମେ ତାଙ୍କର ଯତ୍ନ ନେଇପାରିବାନି? ନିଶ୍ଚୟ ନେବା, ଆଉ ଆମେ ବି ତାଙ୍କଠାରୁ ଏଇ ଗୁଣଟି ଶିଖିବା ଯେ ସମସ୍ତଙ୍କର ଆମେ ସାହାଯ୍ୟ କରିବା

0: ବିନା କିଛି ଆଶାରେ। ଆଚ୍ଛା ହଉ ପିଲେ, ଏବେ ଚାଲ ଶୁଣିବା ଆଉ ଗୋଟିଏ କବିତା। ହେଲେ ପଚାରି ବୁଝିବା ଗୁରୁମା, କେଉଁ କବିତାଟି ଏବେ ତୁମମାନଙ୍କ ପାଇଁ ନେଇ ଆସିଛନ୍ତି?
1: ମୋର କୁନା କୁନି ପିଲାମାନେ, ବଞ୍ଚିବି ଜଗତ ହିତେ କବିତା ଶୁଣିଲେ। ଏବେ ଆମେ ଆଉ ଗୋଟେ କବିତା ଶୁଣିବା, ଯେଉଁ କବିତାରେ ଆମର କୁନାମୁନା ଛୁଆମାନେ ସମସ୍ତେ ସାଙ୍ଗ ହେଇ କେମିତି ଅଙ୍ଗନବାଡ଼ି ଯାଉଛନ୍ତି, ଆଉ ଅଙ୍ଗନବାଡ଼ିରେ ଅ ଆ ହର୍ଷେଇ ଦୀର୍ଘେଇ ଶିଖୁଛନ୍ତି, ସେଇ ବିଷୟରେ ଗୋଟେ ବଢ଼ିଆ ମଜା କବିତା ତୁମ ପାଇଁ ଆଣିଛି। କବିତାଟିର ନାଁ ହେଲା ଯିବା ଅଙ୍ଗନବାଡ଼ି। ଅଜାଙ୍କ ସାଥେ ଅ ଆସିଲା ସକାଳୁ ଅଟୋ ଚଢ଼ି, କହିଲା ସବୁ ଅଳସ ଛାଡ଼ ଯିବା ଅଙ୍ଗନବାଡ଼ି। ଅଙ୍ଗୁର ଦେବେ ଦିଦି ଆମକୁ ସାଥେ ଅମୃତ ଭଣ୍ଡା, ଅଖରଟ ଚିତ୍ର ଦେଖିବା ଖାଇବା ସିଝା ଅଣ୍ଡା, ଦେଖିବା ଅଜଗର ମନ ଖୁସିରେ ପଢ଼ିବା ପାଠ ଖଡ଼ିସି ଲଟ ଧର। ଆସିଲା କହିଲା ଆଜି ଯିବାରେ ସାଙ୍ଗ ହୋଇ, ଆଇ ଦେଇଛି ଆମ୍ବ ଆଚାର ଖାଇବା ସେଠି ଯାଇ, ଆସନ ପାରି ଆଦର କରି ଦିଦି ବି ଦେବେ ଆତ, ଆରୁଣି ଗପ କହି ଗାଇବେ ନୀଳ ଆକାଶ ଗୀତ, ଆମେ ପିଇବା ଖୁରସ ଖେଳି ଖେଳିକା ଫେରିବା ଆମେ ମୁଖେ ଫୁଟାଇ ହସ, ଇଟିଲି ଖାଇ ହସ ଇଟା ଘରୁ ଆସିଲା ବେଗେ, ଖେଳିବ ବୋଲି ଇଟିକିଲି ସେ ଚାଲଇ ଆଗେ ଆଗେ, ଇଟା ଭାଟିକୁ ଦେଖିବା ବୋଇ ତୋଳିବ ନୂଆ ଘର, ଇଚ୍ଛା ତାହାର ବଡ଼ ହେଲେ ସେ ହେବ ଇଞ୍ଜିନିୟର, ଏବେ ଇଞ୍ଜିନି ଭଳି ସାଙ୍ଗମାନଙ୍କୁ ନେବ ସାଥିରେ ଜେସନେ ରେଳ ଗାଡ଼ି, ଦୀର୍ଘଇର ଇପ୍ସା ସେ ଯେ ପଢ଼ିବ ପାଠ ବେଶୀ, ଈର୍ଷାଠୁ ଦୂରେ ରହି ସଭିଙ୍କୁ ସ୍ନେହ ଦେବ ପରଶୀ, ଈଶ ଉପରେ ଯାହାର ହାତ ତାଙ୍କୁ ସମ୍ମାନ ଦେଇ, ଈଶ୍ୱର ସ୍ମରି କରମ ପଥେ ଜୀବରେ ସେ ଆଗେଇ, ଇସିକା ହାତେ ଧରି ମନ ଖୁସିରେ ଆଙ୍କି ବସିବ ଛବି ଭଳି କି ଭଳି, ହାତରେ ହାତ ରଖି ସଭିଏ ଗଲେ ଅଙ୍ଗନବାଡ଼ି, ପାଠ ପଢ଼ିବେ ଦେଶ ଗଢ଼ିବେ ଯିବେନି କେବେ ଡରି, ଦେଶ ହିତରେ ଜୀବନ ଯାର ହୁଅଇ ସମର୍ପିତ, ଧନ୍ୟ ତାହାର ଜନ୍ମ ସାରା ଦୁନିଆ କାଳେ କାଳେ ତା କରଇ ଜୟଗାନ।
0: ପିଲାମାନେ ଶୁଣିଲ, କେତେ ମଜାଦାର କବିତାଟିଏ ସତେ। ତାହେଲେ ଆଜିଠାରୁ ତୁମେମାନେ ଅ ଆ ହର୍ଷଇ ଦୀର୍ଘଇ ଦେଖିଲେ ଏଇ କବିତାଟିକୁ ନିଶ୍ଚୟ ମନେ ପକାଇବ। ତାହେଲେ ପିଲାମାନେ, ଗପ କବିତା ଶୁଣିଲ, ତୁମମାନଙ୍କୁ ଭଲ ଲାଗିଥିବ ବୋଲି ମୁଁ ଆଶା କରୁଛି। ହେଲେ ଏବେ ତ ସମୟ ହେଲାଣି ଗୁରୁମାଙ୍କ ଠାରୁ ବିଦାୟ ନେବା, କିନ୍ତୁ ତା ପୂର୍ବରୁ ଗୁରୁମା ତୁମମାନଙ୍କୁ କିଛି କହିବେ, ତୁମେମାନେ ସବୁ ମନ ଦେଇ ଶୁଣିବ।
1: ଏବେ ତ ତମର ଖରା ଛୁଟି ହେଇଛି, ତମେ ସବୁ ବେଶୀ ଖରା ହେଲା ବେଳେ ବାହାରକୁ ଯିବନି, ଏବଂ ଖରା ଛୁଟିରେ ତମର ସବୁ ମୋବାଇଲରେ ହ୍ୱାଟ୍ସଅପ୍ ଗ୍ରୁପ୍ କରାହେଇଛି, ସେଥିରେ ସବୁ ପାଠ ପଠା ହେଉଛି, ସେ ପାଠକୁ କରିବ, ମନ ଦେଇ ପାଠ ପଢ଼ିଲେ ତମେ ସବୁ ଭଲ ମଣିଷ ହେବ। ଆଉ ତମ ରୋଜିତା ଦିଦି କହୁଥିଲେ ତମେ ଯେଉଁ ଗୀତ ଗପ କବିତା ଶୁଣିବାକୁ ଭଲ ପାଉଛ, ମୁଁ ପୁଣି ଆସିବି ତମ ପାଇଁ ପୁଣି ମଜା ମଜା କବିତା ଆଉ ଗପକୁ ନେଇ।
0: ତାହେଲେ ପିଲାମାନେ ଗୁରୁମାଙ୍କର କଥା ରଖିବ ତ? ଆଚ୍ଛା ହଉ ଗୁରୁମା, ଏବେ ଆପଣଙ୍କ ଠାରୁ ବିଦାୟ ନେଉଛୁ।
1: ଶୁଭେଚ୍ଛା ସମସ୍ତଙ୍କୁ, ରୋଜିତା ତମ ସହିତ ତମ ପିଲାମାନେ ସମସ୍ତେ ଖୁସିରେ ରୁହନ୍ତୁ, ମୁଁ ଏତିକି କାମନା କରୁଛି ଠାକୁରଙ୍କ ପାଖେ, ରହୁଛି, ନମସ୍କାର।
0: ନମସ୍କାର। ପିଲାମାନେ ତୁମେମାନେ ଶୁଣୁଛ 103.3

ଚାରି ଏଫ୍ଏମ୍ ମାଧ୍ୟମରେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ଆଜି ତୁମେମାନେ କିଛି ମଜା ଗପ ଆଉ କବିତା ଶୁଣିଲ, ଆଉ ଗପଟିର ନାଁ ଥିଲା ପରିବା ଡାଲାରେ କଳି। ତାହେଲେ ପିଲାମାନେ, ତୁମମାନଙ୍କର କେଉଁ ପରିବାଟି ବହୁତ ପ୍ରିୟ, ତୁମେମାନେ ସେଇ ପରିବାର ଚିତ୍ର କରି ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ପଠାଇବ। ଆଉ ତା ସହିତ ଯଦି ତୁମେମାନେ ବି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛ, ତାହେଲେ ସେ କଥା ବି ଲେଖି ପଠାଇ ପାରିବ। ଏବେ ଆସ ଶୁଣିନେବା ଭଜନଟିଏ।

ଏବେ ତ ସମୟ ହୋଇଗଲାଣି ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଛି ପିଲାମାନେ ଆମକୁ ଚିଠି SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ ପିନ୍କୋଡ଼୍ 752001। ଏହା ସହିତ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ଆମର ଫୋନ୍ ନମ୍ବରଟି ଲେଖି ରଖ। ଆମର ଫୋନ୍ ନମ୍ବରଟି ହେଉଛି 9437037892। 9437037892। ଏହା ସହିତ ପ୍ରତ୍ୟେକ ରବିବାର ସକାଳ 7:25 ଶୁଣିପାରିବ ତୁମମାନଙ୍କର ପ୍ରିୟ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ କେବଳ 103.4 FM ମାଧ୍ୟମରେ। ଏବେ ପିଲାମାନେ ଖରାଦିନେ ତୁମର ପ୍ରିୟ ଫଳ ଖାଇ ମଜା ନେଉଥାଅ ଆଉ ଶୁଣୁଥାଅ ତୁମମାନଙ୍କ ମନପସନ୍ଦ କାର୍ଯ୍ୟକ୍ରମ। ଏବେ ମୋତେ ବିଦାୟ ଦିଅ, ମୁଁ ରହୁଛି ତୁମମାନଙ୍କର ରୋଜିତା ଅପା।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଛନ୍ତି ଅନୁରାଧା ଶ୍ରୀରାମଙ୍କ କଣ୍ଠରେ ଚିନା ସିର୍ଫ ମେରେ ଲିଏ ଚଳଚ୍ଚିତ୍ରର ଏ ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ହେଉଛି ଜୋସ୍। ସମୀରଙ୍କ ଗୀତ ରଚନା ଅନୁ ମଲ୍ଲିକଙ୍କ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ।

0: ଯିଏକି ଗୋଟିଏ ବର୍ଷର କାରାଦଣ୍ଡ ଏବଂ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ଥିବା ଅପରାଧର ବିଚାର କରିପାରିବେ। ଠିକ୍ ସେମିତି ଦେୱାନୀ ମାମଲାରେ ଯଦି ସମ୍ପତ୍ତିର ମୂଲ୍ୟାଙ୍କନ 100,000 ରୁ 50,000 ଟଙ୍କା ମଧ୍ୟରେ ହୋଇଥିବ ଏହାର ବିଚାର ମୁନସିପ୍ କରିପାରିବେ। ଆଉ ଯଦି ମୂଲ୍ୟ 10,000 ଭିତରେ ହୋଇଥିବ ଏବଂ ଗ୍ରାମାଞ୍ଚଳରେ ସମ୍ପତ୍ତି ଉପରେ ବିବାଦ ଥିବ ତାହେଲେ ମୁନସିପ୍ ସେହି ମାମଲାକୁ ଗ୍ରାମ ନ୍ୟାୟାଳୟ ପାଖକୁ ପଠାଇଦେବେ। ତେବେ ଯଦି ସମ୍ପତ୍ତିର ମୂଲ୍ୟ 50,000 ଟଙ୍କାରୁ 5,00,000 ଭିତରେ ହୋଇଥିବ ତାହେଲେ ମାମଲାଟିକୁ ସବ୍ଜଜ୍ ବିଚାର କରନ୍ତି। ଆଉ 5,00,000ରୁ ଉର୍ଦ୍ଧ୍ୱ ସମ୍ପତ୍ତି ମାମଲାକୁ ଜିଲ୍ଲା ଜଜ୍ ବିଚାର କରନ୍ତି। ଆଉ ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକଙ୍କୁ ସୁବିଧାରେ ଆଇନ ସହାୟତା ଯୋଗାଇବା ପାଇଁ ପ୍ରାୟତଃ ସବୁ ଜିଲ୍ଲାରେ ଇ କୋର୍ଟ ସ୍ଥାପନ ହୋଇଛି। ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ଡିଜିଟାଲି ଶୁଣାଣି ହେଉଛି। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ଗାଁରୁ ସହର, ଧନୀଠାରୁ ଗରିବ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ସମସ୍ତଙ୍କ ଅଧିକାରର ସୁରକ୍ଷା କରିଥାଏ ନ୍ୟାୟାଳୟ। ସେଥିପାଇଁ ତ ଭାରତର ଆଇନ କାନୁନର ଆତ୍ମା ହେଉଛି ଭାରତୀୟ ନ୍ୟାୟପାଳିକା ବ୍ୟବସ୍ଥା। ଶ୍ରୋତାବନ୍ଧୁ, ବର୍ତ୍ତମାନର ଡିଜିଟାଲ ଯୁଗରେ ଯୋଗାଯୋଗଠାରୁ ଆରମ୍ଭ କରି ଇ କମର୍ସ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍ ଯୋଗୁଁ ସମ୍ଭବ ହୋଇପାରୁଛି। ଆଉ ଏହା ସହିତ କିଛି ଅସାଧୁ ବ୍ୟକ୍ତିମାନେ ଲୋକମାନଙ୍କର ସରଳତା ଏବଂ ଅଜ୍ଞାନତାର ସୁଯୋଗ ନେଇ ଅନେକ ପ୍ରକାର ଠକେଇ କରୁଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ 3 ବର୍ଷ ମଧ୍ୟରେ ଭାରତର ପ୍ରାୟ 39% ପରିବାର ଅନ୍ଲାଇନ୍ରେ ଆର୍ଥିକ ଠକେଇର ଶିକାର ହୋଇଥିବା ଗୋଟିଏ ସର୍ଭେରୁ ଜଣାପଡ଼ିଛି। ଆଉ ଏହି ସର୍ଭେରେ ସାମିଲ ହୋଇଥିବା ପରିବାର ମଧ୍ୟରୁ ମାତ୍ର 24% ସେମାନଙ୍କ ଅର୍ଥ ଫେରିପାଇଥିବା କହିଛନ୍ତି। ଆହୁରି ମଧ୍ୟ ସେହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ସର୍ବାଧିକ 23% ଠକେଇ, କିଣାବିକା ବେଳେ ଓ କ୍ଲାସିଫାଇଡ୍ ସାଇଟ୍ ଜରିଆରେ 13% ଠକେଇ, ଏଟିଏମ୍ କାର୍ଡରେ 10%, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେବା ଲାଗି 16%, ଏପରି ଅନେକ ପ୍ରକାର ଠକେଇରେ ଲୋକମାନେ ଶିକାର ହୋଇଛନ୍ତି। 13%ଙ୍କଠାରୁ ବିଭିନ୍ନ ୱେବ୍ସାଇଟ୍ରେ ଟଙ୍କା ନିଆଯାଇଥିଲେ ହେଁ ଅର୍ଡର ସାମଗ୍ରୀ ସେମାନଙ୍କୁ ଡେଲିଭର କରାଯାଏ ନାହିଁ। ଏପରିକି 41% ୟୁଜର୍ସ ସେମାନଙ୍କ ଅଭିଯୋଗର ଶୁଣାଣି ହୋଇନଥିବା କହିଥିବା ବେଳେ 17% କେଉଁଠି କମ୍ପ୍ଲେନ୍ ଫାଇଲ୍ କରିବେ ତାହା ଜାଣିନାହାନ୍ତି ବୋଲି କହିଥିଲେ। ତେଣୁ ଶ୍ରୋତାବନ୍ଧୁ, ଏହି ସାଇବର ଅପରାଧ ଆଉ ଏ ସମ୍ପର୍କିତ ଆଇନ ବିଷୟରେ ଆପଣଙ୍କୁ ସଚେତନ କରିବା ପାଇଁ ଆଜି ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଆଇନଜୀବୀ ଦୀପକ ପଣ୍ଡା। ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା ଆଉ ଜାଣିବା ଏହି ସାଇବର ଅପରାଧ ସମ୍ପର୍କିତ ଆଇନ ବିଷୟରେ। ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ପରିସରକୁ।
1: ଆଜ୍ଞା, ଧନ୍ୟବାଦ।
0: ସାର୍, ପ୍ରଥମେ ଆମକୁ କୁହନ୍ତୁ ଏ ସାଇବର ଅପରାଧଟି କ'ଣ?
1: ସାଇବର ଅପରାଧ କହିଲେ ଆମେ ଯଦି ଲ ଆଡ଼ିକି ଡେଫିନେସନ୍ ଦେଖିବା ତାହେଲେ ଏଇଟା ଗୋଟେ ବିରାଟ ବଡ଼ ପଙ୍କ୍ତି ହେବ, କିନ୍ତୁ ଆମେ ଯଦି ସାଧାରଣତଃ ଭାବରେ ସାଇବର ଅପରାଧଟା ବୁଝିବାକୁ ଚାହିଁବା ତାହେଲେ ଏଇଟା ମୋବାଇଲ, ଆମର କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ଦ୍ୱାରା ହେଉଥିବା ଅପରାଧକୁ ଆମେ ସାଇବର ଅପରାଧ ବୋଲି କହୁଛୁ।
0: ତେବେ ସାର୍, କେଉଁ କେଉଁ ଅପରାଧ ସବୁ ଏଇ ସାଇବର ଅପରାଧରେ ଯିବ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ କୁହନ୍ତୁ।
1: ଯେପରିକି ଆମର ବର୍ତ୍ତମାନ ଥ୍ରେଟନିଂ ହେଇଗଲା ଥ୍ରୁ ନେଟୱାର୍କ ଦ୍ୱାରା, ତାପରେ ଯେଉଁ ଡିଫାମେଟୋରୀ ୱାର୍ଡ଼ସ ଲଗେଇକିରି ଲୋକମାନଙ୍କୁ ସୋସିଆଲ ମିଡ଼ିଆରେ ବଦନାମ କରିବାକୁ ହେଇଗଲା, ଲାଇକ୍ ତାପରେ ୱେବ୍ ଜ୍ୟାକିଂ ହେଇଗଲା, ମାନେ ଏକ୍ସଟ୍ରକ୍ସନ୍ ହେଇଗଲା ସେମାନଙ୍କୁ ସେଇ ୱେବ୍ ଜରିଆରେ, ବର୍ତ୍ତମାନ ଏଇଟା କର ନହେଲେ ମୁଁ ତୋର ସୋସିଆଲ ମିଡ଼ିଆରେ ସବୁ ଫଟୋ ଛାଡ଼ିଦେବି, ଅମୁଁ କରିବି ସମୁଁ କରିବି, ତାପରେ ହାରାସମେଣ୍ଟ ହେଇଗଲା, ଷ୍ଟକିଂ ହେଇଗଲା, ଇମେଲ୍ ଫ୍ରଡ଼୍ ହେଇଗଲା, ସୋସିଆଲ ମିଡ଼ିଆ ଫ୍ରଡ଼୍ ହେଇଗଲା, ବ୍ୟାଙ୍କିଂ ଫ୍ରଡ଼୍ ହେଇଗଲା, ରାନ୍ସମ୍ ଯେଉଁ ଆମର ଆଟାକ୍ସ ହେଉଛି, ମାନେ ସାଇବର ଉପରେ ଯାହା ଯାହା କ୍ରାଇମ୍ ଆସୁଛି ଏସବୁ ଜିନିଷକୁ ଆମେ ଗୋଟେ ଯଦି ସ୍ତରକୁ ଦେଖିବା ତାହେଲେ ଏଇଟା ଆମେ 29 ଟାଇପ୍ର କହୁଛେ, ବଟ୍ ଏଇଟାଠୁ ଅଧିକରୁ ଅଧିକ ଚାଲିଛି।
0: ଆଜ୍ଞା, ତ ଯେତେ ଆମେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବା ଜ୍ଞାନକୌଶଳକୁ ଆପଣଉଛେ ସେହି ହିସାବରେ ମଧ୍ୟ ଏ ସାଇବର ଅପରାଧ ବଢି ବଢି ଚାଲୁଛି। ଆଜ୍ଞା, ତେବେ ଆମକୁ କୁହନ୍ତୁ ଏ ସାଇବର ଅପରାଧ ଯେତେବେଳେ ଘଟୁଛି ଗୋଟେ ଲୋକ କେଉଁଠି ଯାଇ ଅଭିଯୋଗ କରିବ, କ'ଣ ରହିଛି ତା ବ୍ୟବସ୍ଥା?
1: ପୂର୍ବରୁ କ'ଣ ହେଇଥିଲା, ଲୋକମାନେ ଆକ୍ଚୁଆଲି ଅବଗତ ନଥିଲେ, ସେମାନେ ଥାନାର ଦ୍ୱାରସ୍ଥ ହଉଥିଲେ, ଥାନାବାଲା କହୁଥିଲେ ଯେ ନାଇଁ ଆମର ଏଠି ସାଇବର ସେଲ୍ ନାହିଁ, ତ ଥାନାବାଲା ତାକୁ ରଖୁଥିଲେ କିମ୍ବା ରଖୁନଥିଲେ, ଡିପେଣ୍ଡ କରୁଥିଲା ଥାନା ଅଧିକାରୀଙ୍କ ଉପରେ। କିନ୍ତୁ ବର୍ତ୍ତମାନ 2020ରେ ଗଭର୍ଣ୍ଣମେଣ୍ଟ ଗୋଟେ ସାଇଟ୍ କରିଦେଲା, ସେଇଟା cybercrime.gov.in। ସେଇଥିରେ ଘରେ ବସିକି ମଧ୍ୟ ଆପଣ ସେଇଟା ଆପଣଙ୍କର ଅଭିଯୋଗଟାକୁ ଦେଇପାରିବେ।
0: ଆଚ୍ଛା,
1: ଅଭିଯୋଗ ଦେଲା ପରେ ତାର ଗୋଟେ ରିକ୍ୱେଷ୍ଟ ନମ୍ବରଟେ ଆସୁଛି, ତାକୁ ଟ୍ରାକ୍ ମଧ୍ୟ କରିପାରିବେ, ଦେଖିପାରିବେ ଆପଣଙ୍କର ଅଭିଯୋଗଟା ରେଜିଷ୍ଟ୍ରେସନ୍ ହେଇଛି ୟା ହେଇନି, ଏ ତାପରେ କ'ଣ ଫଲୋଅପ୍ ନେଲେ ୟା ନେଇନାହାନ୍ତି, ଏସବୁ ଟ୍ରାକିଂ ମଧ୍ୟ ତାର ସିଷ୍ଟମ୍ ମଧ୍ୟ ଅଛି।
0: ଆଚ୍ଛା,
1: ଗଭର୍ଣ୍ଣମେଣ୍ଟ

0: ଦ୍ୱାରା 1930 ଗୋଟେ ହେଲ୍ପ
1: 1930
0: ତିନି ଶୂନ ଗୋଟେ ହେଲ୍ପଲାଇନ୍ ନମ୍ବର ଅଛି ସାଇବର କ୍ରାଇମ୍ ପାଇଁ। ତ ଯେଉଁ ଲୋକମାନେ କିଛି ଜାଣିପାରୁନାହାନ୍ତି କି ନେଟ୍ ସହିତ ଆକ୍ୱେଣ୍ଟେଡ଼୍ ନୁହନ୍ତି, ସେମାନେ ଆରାମସେ ଏଇ ହେଲ୍ପଲାଇନ୍ ନମ୍ବରରେ ସେମାନଙ୍କର କମ୍ପ୍ଲେନ୍ କହିପାରିବେ।
1: ତାହେଲେ କହିବାକୁ ଗଲେ ଘରେ ବସି ଜଣେ ଏ ଆଇନର ସହାୟତା ନେଇପାରିବ।
0: ହଁ
1: ସାର୍, ଆପଣ ବର୍ତ୍ତମାନ ଯେମିତି କହିଲେ ଯେ ଅନେକ ସମୟରେ ଥାନା ଅଧିକାରୀ କୁହନ୍ତି ଯେ ଆମର ଏଠି ସାଇବର ସେଲ୍ ନାହିଁ, ତ ଆମେ ରେଜିଷ୍ଟ୍ରେସନ କରାଇ ପାରିବୁନୁ, ଆମେ ଏଫଆଇଆର ରଖିପାରିବୁନୁ। ଯଦି କେହି ଲୋକ ଏମିତି କଥା ଶୁଣୁଛନ୍ତି ଥାନା ଅଧିକାରୀଙ୍କ ଠାରୁ, ତାହେଲେ ତାଙ୍କ ପାଖରେ କ'ଣ ରହିଛି ନ୍ୟାୟିକ ପ୍ରକ୍ରିୟା, ସେ ସମ୍ପର୍କରେ ଟିକେ ଆମ ଶ୍ରୋତାବନ୍ଧୁଙ୍କୁ କହିଦିଅନ୍ତୁ।
0: ଯଦି ଥାନା ଅଧିକାରୀ ମନା କରୁଛନ୍ତି, ଯଦି କୌଣସି ଲୋକ ଜାଣିପାରୁନାହାନ୍ତି ୱେବସାଇଟ୍ ବିଷୟରେ ଗଭର୍ଣ୍ଣମେଣ୍ଟର, ତାହେଲେ ସେମାନେ ଆମର କୋର୍ଟରୁ ଦ୍ୱାରସ୍ଥ ହୁଅନ୍ତୁ। ସେଠି କମ୍ପ୍ଲେନ୍ କେସ୍ ଅଛି, ସେଠି କମ୍ପ୍ଲେନ୍ କେସ୍ କରିପାରିବେ, ଯେଉଁଠିକି ଅର୍ଡ଼ର କରିବା କଥା କୋର୍ଟ ତାଙ୍କର ଅର୍ଡ଼ର ଦ୍ୱାରା ସେଠିକି ପଠାଇଦେବେ।
1: ଆଚ୍ଛା,
0: ଇନଭେଷ୍ଟିଗେସନ୍ ପରେ ପୋଲିସମାନେ ଖୋଜିବେ କେଉଁ ଲୋକମାନେ ଏହାକୁ ଅପରାଧ ଘଟାଇଛନ୍ତି, ତାଙ୍କ ବିରୁଦ୍ଧରେ ସେମାନେ ଏଫଆଇଆର ରୁଜୁ କରିବେ। ଯଦି ତାଙ୍କୁ ଠାବ କଲେ ତାହେଲେ ସେମାନଙ୍କୁ ଆରେଷ୍ଟ କରିବେ। ଆରେଷ୍ଟ କରିସାରିଲା ପରେ ତାଙ୍କ ଉପରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେବ, ତାଙ୍କୁ ଟ୍ରାଏଲ୍ ହେବ କୋର୍ଟରେ, ସେମାନେ କ'ଣ ସତ କି ମିଛ ସେ ଆକାଉଣ୍ଟରେ ନେଇଛନ୍ତି କି ନେଇନାହାନ୍ତି ତା'ର ପ୍ରମାଣ ହେବ। ଯଦି ସେ ନେଇଥିବେ ତାହେଲେ ଯେମିତି ହେଲେ ସେମାନେ ଅପରାଧୀ ହିସାବରେ ଗଣାଯିବେ, ଯଦି ନେଇନଥିବେ ତାହେଲେ ଅନରେବଲ୍ କୋର୍ଟ ଯାହା ଡିସାଇଡ୍ କରିବେ ସେଇ ଅନୁସାରେ ଏଇ ପ୍ରକ୍ରିୟାଟି ଚାଲୁ ରହିବ।
1: ଆଜ୍ଞା, ତେବେ ସାଇବର ଠକେଇରେ ସବୁଠୁ ବଡ଼ ପ୍ରଶ୍ନ ଉଠେ ଯେ ବ୍ୟକ୍ତିଟିଏ ନିଜର କଷ୍ଟ ଅର୍ଜିତ ଧନ, ସେ ସମ୍ପତ୍ତିଟି କ'ଣ ପୁଣି ଥରେ ଫେରିପାଇବ? ତ ଆପଣଙ୍କର ଏ ବିଷୟରେ ମତାମତ କ'ଣ ରହିଛି?
0: ଦେଖନ୍ତୁ ଆଜ୍ଞା, ଦୁଇଟା ଜିନିଷ ଅଛି। ଗୋଟେ ଜିନିଷ, ଯଦି ଆପଣ ସାଙ୍ଗେ ସାଙ୍ଗେ ଯଦି ଲୋକଟା ଜାଣୁଛେ ଯେ ମୋର ଆକାଉଣ୍ଟରୁ ଏତିକି ଟଙ୍କା ଠକେଇ ହେଇସାରିଛି, ଆଉ ସାଙ୍ଗେ ସାଙ୍ଗେ ଯଦି ଯାଇକିରି ସାଇବର କ୍ରାଇମ୍ ସେଲ୍ରେ ତାଙ୍କର ଅଭିଯୋଗଟା ଦେଉଛି, ତ ସାଙ୍ଗେ ସାଙ୍ଗେ ସେଠି ସାଇବର ସେଲ୍ର ଅଫିସରମାନେ ସେଇ ଆର ଆକାଉଣ୍ଟକୁ, ଯେଉଁଠୁ ଗୋଟେ ଆକାଉଣ୍ଟରୁ ତ ଆକାଉଣ୍ଟରୁ ପଇସାଟା ଯିବ, ତ ଆର ଆକାଉଣ୍ଟକୁ ଫ୍ରିଜ୍ କରିଦେବେ।
1: ଆଚ୍ଛା, ଅଚଳ କରିଦେବେ।
0: ଅଚଳ କରିଦେବେ, ସୋ ଦ୍ୟାଟ୍ ସେଠି କ'ଣ ହୁଏ, ସେ ଟଙ୍କାଟା ସେଇଠି ରହିଯାଏ।
1: ଆଚ୍ଛା,
0: ଏ ଲୋକକୁ ତାକୁ ଇନଫର୍ମ କରାଯାଏ ଥ୍ରୁ ମେଲ୍ ହଉ କିମ୍ବା ଥ୍ରୁ ନୋଟିସ୍ ହଉ, ତାପରେ ଏ ଲୋକର କି ସେ ଟଙ୍କା କି ନାହିଁ ସେଇଟା ଆପଣଙ୍କର ଇନକ୍ୱାରି ପରେ କି ଇନଭେଷ୍ଟିଗେସନ୍ ପରେ ସେ ଲୋକଟା ପାଇପାରେ।
1: ଆଚ୍ଛା,
0: ଏଇଟା ହେଉଛି ଗୋଟେ ପ୍ରୋସିଜର। ସେକେଣ୍ଡ ପ୍ରୋସିଜର ହେଉଛି କ'ଣ, ଯଦି ପ୍ରୋସିଜର ତ ନୁହଁ, ଆମେ ସେମ୍ ପ୍ରୋସିଜରଟା ସେମ୍ ରହିବ, କିନ୍ତୁ ଯଦି ସେ ଲୋକ ବହୁତ ଅଧିକ ଦିନ ପରେ ଯଦି ସେ ଜାଣୁଛି କିମ୍ବା ମାନେ ଇନଫର୍ମ କରୁଛି, ସେ କ'ଣ ହେଉଛି, ସେ ଟଙ୍କାଟା ଅଲରେଡ଼ି ଅନ୍ୟ ଲୋକଙ୍କ ହସ୍ତାନ୍ତର ହେଇକରି ଟଙ୍କାଟା ପଳାଉଛି,
1: ଖର୍ଚ୍ଚ
0: ହେଇଯାଉଛି, ସେଠୁ ଆପଣଙ୍କୁ ପାଇବାଟା ମାନେ ବହୁତ କଷ୍ଟ ହେଇଯାଏ। ଯଦି ସେ ଲୋକ ଯେତେବେଳେ ମିଳିବ, ମେ ବି ସେତେବେଳେ ଆପଣଙ୍କୁ ମେ ବି ସେଇଟା 5 ବର୍ଷ ହେଇପାରେ, 6 ମାସ ହେଇପାରେ, 3 ବର୍ଷ ହେଇପାରେ, କି କେତେ ଅଧିକ ହେଇପାରେ, ଡିପେଣ୍ଡ କରେ।
1: ଆଚ୍ଛା, ତେବେ ଏଇ ସାଇବର ଅପରାଧ ବିରୁଦ୍ଧରେ କ'ଣ ରହିଛି ଆମ ଆଇନ କାନୁନ ବ୍ୟବସ୍ଥା?
0: ଦେଖନ୍ତୁ, 2000 ଆମର ଆଇଟି ଆକ୍ଟଟା ଇଣ୍ଡିଆରେ ଲାଗୁ ହେଲା। ଏଇ ଆକ୍ଟଟା ଆସିବା ପରେ ଆପଣଙ୍କର କେବଳ ଯେ ମାନେ ଆଇପିସିରେ ଲାଗୁ ହେଲାନି, ଆପଣଙ୍କର ଏଭିଡେନ୍ସ ଆକ୍ଟରେ ମଧ୍ୟ ଲାଗୁ ହେଲା। କିଛି ନହେଲେ Section 65 to Section 63 ହେଉଛି ଏହାର ମୋଷ୍ଟ ଇମ୍ପୋର୍ଟାଣ୍ଟ ସେକ୍ସନ୍ ସବୁ। ଯେମିତିକି ଆପଣଙ୍କର ଇଲେକ୍ଟ୍ରୋନିକ୍ସ ରେକର୍ଡ଼ ଗୁଡ଼ାକ କି ଯଦି ଚୋରି କରୁଛି, କିଏ ଆପଣଙ୍କର ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଆପଣଙ୍କର କିଛି କାହାର ଗୋଟେ ନ୍ୟୁଡ଼ିଟି ଆସିଛି, ତାକୁ ଯଦି ସିଏ ଶୋ କରୁଛି, ପବ୍ଲିସ୍ କରୁଛି, ତା ପାଇଁ ଦଣ୍ଡବିଧାନ ଅଛି। କି ଯଦି ଆମର ନେସନ୍ ଏଗେନଷ୍ଟରେ କିଛି କରିବାକୁ ଚାହୁଁଛି, ତା ପାଇଁ ମଧ୍ୟ ଦଣ୍ଡବିଧାନ ଅଛି। ତା ପାଇଁ ବିଭିନ୍ନ ପନିସମେଣ୍ଟ ଅଛି, ଆଇଟି ଆକ୍ଟରେ ପନିସମେଣ୍ଟ ଅଛି, ଆଇପିସିରେ ମଧ୍ୟ ପନିସମେଣ୍ଟ ଅଛି। ଯଦି କିଏ ଗୋଟେ ଆପଣଙ୍କୁ ଷ୍ଟକିଂ କଲା ହ୍ୱାଟ୍ସଅପ୍ରେ, ଗୋଟେ ଲେଡ଼ିକି ସେ କହିଲା ଯେ ନାଇଁ ମୁଁ ତା ସାଙ୍ଗେ ଦେଖା ହେବାକୁ ଚାହୁଁଛି, ସେ ଯେଉଁଟା ଯେତେ ମନା କଲା ପରେ ମଧ୍ୟ, ଯେତେ ଥର ମନା କରୁଥିବ, ତା ଦେଶ ନା ମୁଁ ତ ଦେଖା ହେବି, ତାକୁ ଅଶ୍ଳୀଳ ମେସେଜ୍ କରିବ, ଆମକୁ ସବୁଙ୍କ ସେଠି Section 354D ଦ୍ୱାରା ସେ ଦଣ୍ଡିତ ହେବ।
1: ଆଜ୍ଞା,
0: ଯଦି ତାକୁ ସେ କିଛି ଅପସିନ୍ ମେସେଜ୍ କରୁଛି କି ନ୍ୟୁଡ଼ିଟି ଫଟୋ ପଠାଉଛି, ଯଦି କିମ୍ବା ତାର ଫଟୋ ପଠାଇକିରି ତା ଦେହରେ ଏଡ଼ିଟ୍ କରିକିରି କମ୍ପ୍ୟୁଟରରେ ସୋସିଆଲ ମିଡ଼ିଆରେ ଶୋ କରୁଛି, ତାହେଲେ ଆଇଟି 867 ଅଛି, ତାର ପନିସମେଣ୍ଟ ଅଛି।
1: କେତେ କ'ଣ ରହିଛି ଦଣ୍ଡବିଧାନ?
0: ଦେଖନ୍ତୁ ଆଜ୍ଞା, ବିଭିନ୍ନ ସେକ୍ସନ୍ର ବିଭିନ୍ନ ଦଣ୍ଡବିଧାନ ଅଛି। ଆମେ ଏଠି ଯଦି ମିନିମମ୍ କହିବା, ତାହେଲେ କେଉଁ ସେକ୍ସନ୍ ଇଭିନ୍ 3 ୟର୍ସର ମଧ୍ୟ ପନିସମେଣ୍ଟ ଅଛି, 1 lakh to 2 lakh ଫାଇନ୍ ମଧ୍ୟ ଅଛି। ଯେଉଁଠି ନେସନ୍ ଏଗେନ୍ଷ୍ଟରେ ଅଛି ସେଠି ଆଜୀବନ କାରାଦଣ୍ଡ ମଧ୍ୟ ପ୍ରୋଭିଜନ୍ ଅଛି। ଡିପେଣ୍ଡ କରୁଛି ଆପଣ କେଉଁ ସେକ୍ସନ୍ ଅଣ୍ଡରରେ ଅପରାଧଟି ଘଟିଛି।
1: ଆଜ୍ଞା ସାର୍, ଏଇ ଯେମିତି କହିଲେ ଆମର ଅନେକ ପ୍ରକାର ଦଣ୍ଡବିଧାନ ଅଛି ଆଇଟି ଆକ୍ଟରେ, ତେବେ ଯଦି କେହି କମ୍ପ୍ୟୁଟର ବା ମୋବାଇଲ ଜରିଆରେ ଅନୁଚିତ ମେସେଜ୍ କରନ୍ତି, ସେଥିପାଇଁ କ'ଣ ରହିଛି ଦଣ୍ଡବିଧାନ?
0: ଆଜ୍ଞା ଆଜ୍ଞା ସାର୍, ଯଦି ଆପଣ ପର୍ଟିକୁଲାରଲି କିଏ ଅଫେନ୍ସିଭ୍ ହେଇଗଲା, କିଏ ଅପସିନ୍ ହେଇଗଲା, ଏଇସବୁ ଅଲଗା ଅଲଗା। ତ ଅଫେନ୍ସିଭ୍ ହିସାବରେ ଆପଣ ଯଦି 66A ଆଇଟି ଆକ୍ଟରୁ ଯଦି ଚିନ୍ତା କରୁଛନ୍ତି, ତାହେଲେ ସେଇଟା ଅଲରେଡ଼ି ଅନରେବଲ୍

0: ସୁପ୍ରିମ କୋର୍ଟ ଗୋଟେ ଜଜମେଣ୍ଟରେ ତାକୁ ଅନକନଷ୍ଟିଟ୍ୟୁସନାଲ ବୋଲି ତାକୁ କହିସାରିଛନ୍ତି।
1: ଅସାମ୍ବିଧାନିକ ବୋଲି ଘୋଷଣା
0: ଆଜ୍ଞା
1: କରିସାରିଲେ।
0: ଆଜ୍ଞା ଆଜ୍ଞା।
1: ଆଚ୍ଛା, ତାହେଲେ ଏଇ 66A ବିଷୟରେ ଟିକେ ଅଧିକ ଆମ ଶ୍ରୋତା ବନ୍ଧୁଙ୍କୁ କହିଦିଅନ୍ତୁ।
0: ତ ଯେତେବେଳେ ଆମକୁ ଆମ ସମ୍ବିଧାନ ଯେଉଁ ଅଧିକାରଟା ଦେଇଛି 19(1)A ଅଣ୍ଡରରେ, ଯଦି ଆମେ ସେଠି କିଛି କହିପାରୁନେ, ଆମ ମତ ଦେଇପାରୁନେ, ତେବେ ଏଇ ସେକ୍ସନ୍ ରହିକି ଲାଭ କ'ଣ? ସେଥିପାଇଁ ଅନରେବୁଲ ସୁପ୍ରିମ କୋର୍ଟ ଶ୍ରେୟା ସିଙ୍ଗଲ କେସ୍ରେ ଆପଣଙ୍କର ବର୍ତ୍ତମାନ 2015ରେ ଏଇ ଅର୍ଡ଼ରଟା ଅନୁସାରେ ଆପଣଙ୍କର ଅନକନଷ୍ଟିଟ୍ୟୁସନ ହିସାବରେ ତାକୁ ଗ୍ରହଣ କରିଛନ୍ତି।
1: ଆଚ୍ଛା, ତାହେଲେ ଏବେ 66A ଲାଗୁ ହେଉନାହିଁ।
0: ଆକ୍ଚୁଆଲି ଏଠି ଆମେ ଗୋଟେ ଲାଖୁନା ବୋଲି ଆମେ ଭାବିବା, 2015ରୁ ଏଇଟା ହେଇସାରିଲାଣି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ମାନେ ସେଠି ଆପଣଙ୍କର 66A ଲଗେଇକିରି ବର୍ତ୍ତମାନ FIR ରୁଜୁ କରୁଛନ୍ତି। ମୁଁ କହିବାକୁ ଚାହୁଁଛି ଯେ ବର୍ତ୍ତମାନ ସମସ୍ତେ ଜାଣନ୍ତୁ ଯେ 66A ଅଲରେଡ଼ି ଅନକନଷ୍ଟିଟ୍ୟୁସନ ହେଇସାରିଲାଣି। ତ ଯଦି କୌଣସି ପୋଲିସ ଅଧିକାରୀ ମାନେ ଏଇ ସେକ୍ସନଟା ଲଗଉଛନ୍ତି, ତ ସେମାନେ ଏଇ ଜିନିଷ ଉପରେ ଅବଗତ ହୁଅନ୍ତୁ, ଇଭିନ୍ ଭିକ୍ଟିମ୍ ମଧ୍ୟ ନିଜେ କୁହନ୍ତୁ ଯେ ନାଇଁ ଅଲରେଡି ଏଇ ସେକ୍ସନଟା କଟି ସାରିଲାଣି।
1: ତ ସାର୍, ଅନେକ ସମୟରେ ଆମେ ଦେଖୁଛୁ ଯେ ଏଇ ସୋସିଆଲ ମିଡିଆ ଦ୍ୱାରା ଛୋଟ ପିଲା ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି, ତାହେଲେ ସେଥିପାଇଁ କ'ଣ କିଛି ଦଣ୍ଡ ବ୍ୟବସ୍ଥା ରହିଛି ଆମର ଆଇନରେ?
0: ହଁ, ତ ତାଙ୍କ ପାଇଁ ଦଣ୍ଡବିଧାନ ଅଛି ମିନିମମ 5 ଇୟର୍ସ, ଆଉ ଯେଉଁଟା ବି ରିଗୋରିୟସ୍ ପନିଶମେଣ୍ଟ ମାନେ କଠିନରୁ କଠିନତମ ପନିଶମେଣ୍ଟ ତାକୁ କୁହାଯାଏ,
1: ସଶ୍ରମ କାରାଦଣ୍ଡ। ଆଜ୍ଞା,
0: ଇଭେନ୍ ଫାଇନ୍ ମଧ୍ୟ 10,00,000 ପର୍ଯ୍ୟନ୍ତ ଅଛି।
1: ଆଜ୍ଞା,
0: ଯଦି ସେଇ ବ୍ୟକ୍ତିଟି ପୁନର୍ବାର ସେଇଭଳିଆ ଅପରାଧ ଘଟଉଛି, ତାହେଲେ ସେଇଟା 7 ଇୟର୍ସକୁ ଯାଉଛି ଏବଂ ତା ପାଇଁ ଫାଇନ୍ ମଧ୍ୟ ସେଇ 10,00,000 ବ୍ୟବସ୍ଥା ଅଛି।
1: ଆଚ୍ଛା, ତାହେଲେ 5 ବର୍ଷଟା ବଢ଼ିକି 7 ବର୍ଷ ହେଇଯାଏ।
0: ଆଜ୍ଞା,
1: ଯଦି କେହି ଦ୍ୱିତୀୟ ଥର ସେଇ ଅପରାଧକୁ ଦୋହରାନ୍ତି। ଆଜ୍ଞା, ତେବେ ସାର୍, ଏବେ ତ ଅନଲାଇନ୍ର ଅଫିସର କାମ ମଧ୍ୟ ହେଉଛି, ତ ଅନେକ ସମୟରେ ଡିଜିଟାଲି ସିଗ୍ନେଚର ମଧ୍ୟ ଅଫିସରମାନେ କରନ୍ତି, ଯାହାକି ପରବର୍ତ୍ତୀ ସମୟରେ ସେଇ ଡିଜିଟାଲ ସିଗ୍ନେଚରର ଅବିକଳ ନକଲ କରି ଲୋକମାନଙ୍କୁ ଠକନ୍ତି, ତାହେଲେ ସେଥିପାଇଁ କ'ଣ ରହିଛି ଦଣ୍ଡବିଧାନ ବ୍ୟବସ୍ଥା?
0: ତାର 2ଟା ITRT ମଧ୍ୟ ଅଛି, ଆଉ ଆପଣଙ୍କର IPC 463 ଅନୁସାରେ ଯେତେବେଳେ ମାନେ ଫ୍ରଡ୍ କରୁଛନ୍ତି ଲୋକ, ଗୋଟେ ସିଗ୍ନେଚର ନେଇଗଲେ ତାକୁ ଫ୍ରଡ୍ କରିକି ଅନ୍ୟ ସିଗ୍ନେଚର କରିକି ତାଦ୍ୱାରା ମାନେ ବହୁତ କିଛି ଜିନିଷ ସେମାନେ ଉପକୃତ ହେଉଛନ୍ତି, ମନିଟାରୀ ହେଉ ଅଲଗା ଜିନିଷ ହେଉ, ତ ତା ପାଇଁ 3 ଇୟର୍ସଠୁ ଆରମ୍ଭ କରିକି ସେଇଟା ଏକ୍ସଟେଣ୍ଡ ହେଇଯାଇପାରେ।
1: ଆଚ୍ଛା, ଇଏ ତ ଗଲା ଆମ ସାଇବର ଅପରାଧ ବିଷୟରେ, ତାହେଲେ ଗୋଟେ ସାଧାରଣ ଲୋକ କିପରି ଏଇ ପ୍ରକାର ଠକେଇ ବା ଏଇ ସାଇବର ଅପରାଧରୁ ନିଜକୁ ରକ୍ଷା କରିପାରିବ ସେ ବିଷୟରେ ଶେଷରେ ଟିକେ ଆମ ଶ୍ରୋତାବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
0: ଆଜ୍ଞା, ବର୍ତ୍ତମାନ ତ ମୋବାଇଲ ଯୁଗ ହେଇଗଲାଣି, ଲୋକ ସବୁବେଳେ ଆପଣଙ୍କର ମୋବାଇଲ ଧରି ବସୁଛନ୍ତି, କମ୍ପ୍ୟୁଟର ଧରି ବସୁଛନ୍ତି, ତ ଆପଣ ଅନ୍ନୋନ୍ ଲିଙ୍କ ଠୁ ଦୂରେଇ ରୁହନ୍ତୁ,
1: ଅଜଣା ଲିଙ୍କ ଠୁ ଦୂରେଇ ରହିବେ,
0: ଅନ୍ନୋନ୍ ୱେବସାଇଟ ଯେଉଁ ଗୁଡ଼ାକ ଆସୁଛି ସେଠୁ ମଧ୍ୟ ଦୂରେଇ ରୁହନ୍ତୁ। ଏଇଟା ଫାଷ୍ଟ, ଯେତେବେଳେ ଆପଣ କୌଣସି ଆପ୍ଲିକେସନ ଡାଉନଲୋଡ କରୁଛନ୍ତି ସେଇଟା ରେଜିଷ୍ଟର୍ ଆପ୍ଲିକେସନ ମାଧ୍ୟମରେ ଡାଉନଲୋଡ୍ କରନ୍ତୁ, ସୋ ଦ୍ୟାଟ୍ ମାନେ ଆପଣ ନିଜେ ସୁରକ୍ଷିତ, ଆପଣଙ୍କ ପାଖରେ ଥିବା ଟଙ୍କା ମଧ୍ୟ ସୁରକ୍ଷିତ। ଇଭେନ୍ ଆପଣ ମୋବାଇଲକୁ ସବୁବେଳେ ଏନକ୍ରିପ୍ଟେଡ଼ ମୋଡ଼ରେ ରଖନ୍ତୁ, ସେଟିଂରେ ଅଛି ଆପଣଙ୍କ ଗୋଟେ ଏନକ୍ରିପ୍ଟେଡ଼ ଅପସନ୍, ସେଇଟାକୁ ୟୁଜ୍ କରନ୍ତୁ। ପବ୍ଲିକ୍ ୱାଇଫାଇ ଏସବୁଠୁ ଟିକେ ଦୂରେଇ ରୁହନ୍ତୁ, କାରଣ ପବ୍ଲିକ୍ ୱାଇଫାଇରେ ହ୍ୟାକର୍ସ ମାନେ ବସିଥାନ୍ତି ଏସବୁ ଜିନିଷ କରିବା ପାଇଁ। ୱାଇଫାଇ ଆପଣ କନେକ୍ଟ କଲା ମାତ୍ରେ ସେମାନଙ୍କର ଲିଙ୍କ ଫିଙ୍କ ପଳେଇ ଆସେ, ତ ଦେନ୍ ସେମାନେ ଏସବୁ ଜିନିଷ ଆରାମସେ ହ୍ୟାକ୍ କରିପାରନ୍ତି, ତାଠୁ ଟିକେ ଦୂରେଇ ରୁହନ୍ତୁ। ଆପଣ ନିଜର ମଧ୍ୟ ଯେତେବେଳେ ୱାଇଫାଇ ଦେଖୁଛନ୍ତି, ଯେଉଁ ପର୍ଯ୍ୟନ୍ତ କାମ କରୁଛନ୍ତି ସେ ଯାଏଁ ୱାଇଫାଇଟା ଅନ୍ କରନ୍ତୁ, ଦେନ୍ ବନ୍ଦ କରିଦିଅନ୍ତୁ। ବ୍ଲୁଟୁଥ୍ ମଧ୍ୟ ସେଇଆ, ଏଇସବୁ ଜିନିଷ ଦ୍ୱାରା ଆପଣଙ୍କର ମାନେ ହ୍ୟାକର୍ସ ମାନଙ୍କୁ ଇଜି ହୁଏ, ତାଙ୍କୁ କମ୍ୟୁନିକେଟ୍ କରିବା ପାଇଁ ଏଇଟା ଇଜି ହେଇଯାଏ।
1: ଆଜ୍ଞା,
0: ଯେତେବେଳେ ଆପଣ ମୋବାଇଲଟା ଆପଣଙ୍କର ବିକ୍ରି କରୁଛନ୍ତି, ଶସ୍ତାରେ ହଉ କି ଅଧିକରେ ହଉ, ତ ଆପଣ ସେତେବେଳେ ଖୁସି ହେଉଛନ୍ତି, କିନ୍ତୁ ଏଇଟା ଜାଣୁନାହାନ୍ତି ଯେ ମୋବାଇଲରେ ଥିବା ଯାହା ଯାହା ଆପଣଙ୍କର ଡାଟା ଏଇସବୁ ଜିନିଷ ଅନ୍ୟ ଲୋକଙ୍କ ପାଖକୁ ଯାଉଛି, ସେ ଲୋକଟା କେମିତିଆ ଆଉ ସେ ଡାଟା ସହିତ ସେ କ'ଣ କରିବ, ଏଇଟାକୁ ଧ୍ୟାନ ଦିଅନ୍ତୁ। ଆଉ ସବୁବେଳେ ତାକୁ ପୁରା ଡିଲିଟ୍ କରନ୍ତୁ, ଆପଣଙ୍କର ମୋବାଇଲଟାକୁ ପୁରା କ୍ଲିନ୍ କରିକି ଆପଣ ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରନ୍ତୁ।
1: ନିଶ୍ଚିତ ଭାବରେ ସାର୍, ଅନେକ ସମୟରେ ଆମେ ମଧ୍ୟ ଦେଖୁଛୁ ଯେ ମୋବାଇଲକୁ ଫୋନ୍ଟିଏ ଆସେ ଯେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ଲାଷ୍ଟ 4 ଡିଜିଟ୍ ଦିଅନ୍ତୁ, ଆମେ ଆପଣଙ୍କର KYC ଅପଡେଟ୍ କରିଦେବୁ, ଏପରିକି ଆପଣଙ୍କ ମୋବାଇଲକୁ ଗୋଟେ OTP ଯାଇଛି, ସେଇ OTP ଆମକୁ କହିଦିଅନ୍ତୁ, ଆମେ ଆପଣଙ୍କର KYC ଅପଡେଟ୍ କରିଦେବୁ, ତ ଏଇସବୁ କ୍ଷେତ୍ରରେ ଲୋକଟିଏ କିପରି ସୁରକ୍ଷିତ ରହିପାରିବ?
0: ଏଇଟା ଆଜ୍ଞା ସଚେତନତା, ଆପଣଙ୍କର ରେଡ଼ିଓ ହେଇଗଲା, ଟେଲିଭିଜନ ହେଇଗଲା, ସବୁଥିରେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଏସବୁ ଜିନିଷ ପାଇଁ ବହୁତ ସଚେତନତା ଚାଲିଛି ଯେ ବର୍ତ୍ତମାନ ଅନ୍ନୋନ୍ ନମ୍ବର ଆସିଲେ ତାଙ୍କୁ OTP ଦିଅନ୍ତୁ ନାହିଁ, କାରଣ OTP ଦ୍ୱାରା ଆପଣଙ୍କର ଏଣ୍ଟାୟର ଆକାଉଣ୍ଟ ସବୁ ଓପନ୍ ହେଇଯାଏ, ସୋ ଦ୍ୟାଟ୍ ସେମାନେ ଆକାଉଣ୍ଟରୁ ପଇସା ସେମାନେ ନେଇଯାଆନ୍ତି। ତ ମୁଁ ଏଠି ଗୋଟେ ସଜେସନ୍ ଦେବାକୁ ଚାହିଁବି ଯେ ଆପଣ ଯେତକ ଆକାଉଣ୍ଟ କରୁଛନ୍ତି ସେମ୍ ପାସୱାର୍ଡ଼ କେବେ ଦିଅନ୍ତୁ ନାହିଁ।
1: ଆଜ୍ଞା, ଯାହାଦ୍ୱାରା କି ଆପଣ ଏଇ ସାଇବର ଠକେଇରୁ କିଛି ପରିମାଣରେ ନିଜକୁ ରକ୍ଷା କରିପାରିବେ। ସାର୍, ଆପଣ ଆସିଲେ ଆମ ଷ୍ଟୁଡ଼ିଓକୁ ଆଉ ଆମ ଶ୍ରୋତାବନ୍ଧୁଙ୍କୁ ଏଇ ସାଇବର ଅପରାଧ ସମ୍ପର୍କରେ ଆଉ ଏହାର ପ୍ରତିକାର ସମ୍ପର୍କରେ କ'ଣ ରହିଛି

ଅଦାଲତଙ୍କ କ୍ଷେତ୍ରାଧିକାର ବାହାରୁ ଗିରଫ କରାଯାଏ ଓ ତାଙ୍କୁ 24 ଘଣ୍ଟା ମଧ୍ୟରେ ସମ୍ପୃକ୍ତ କୋର୍ଟରେ ହାଜର କରିବା ସମ୍ଭବ ହୋଇନଥାଏ, ତାହେଲେ ତାଙ୍କୁ ବିନା ବିଳମ୍ବରେ ସେଠାକାର ନିକଟସ୍ଥ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ହେବ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ। ଗିରଫଦାରୀ ସମୟରେ ସ୍ଥାନୀୟ ଥାନାର ସହାୟତା ନିଆଯିବା ସହିତ ଡାଏରୀରେ ଗିରଫ ସମ୍ପର୍କିତ ତଥ୍ୟ ଉଲ୍ଲେଖ କରିବାକୁ ପୁଲିସ ଅନୁରୋଧ କରିବ। ଗିରଫ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ପୁଲିସ ଅଧିକାରୀ ଏବଂ ଅଭିଯୁକ୍ତ ରହୁଥିବା ଜିଲ୍ଲାର ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାକୁ ହେବ। ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଅଦାଲତକୁ ଆଣିବା ପାଇଁ ପୁଲିସକୁ ସେହି ନିକଟସ୍ଥ ମାଜିଷ୍ଟ୍ରେଟଙ୍କଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡ ନେବାକୁ ପଡ଼ିବ। ଗିରଫ କରୁଥିବା ଅଧିକାରୀ ତୁରନ୍ତ ଇମେଲ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଗିରଫର ତାରିଖ, ସମୟ ଏବଂ ସ୍ଥାନ ସମ୍ପର୍କରେ ସମ୍ପୃକ୍ତ କ୍ଷେତ୍ରାଧିକାରୀ ଅଦାଲତଙ୍କୁ ଜଣାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆଇନ ଆମ ସୁରକ୍ଷା, ଯାହାକି ପ୍ରସାରିତ ହେଉଛି ଆକାଶବାଣୀ ପୁରୀର 103.4 FM ମାଧ୍ୟମରେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଛି, ଆମର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ପଡ଼ିବ। ତେବେ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର ମୂଲ୍ୟବାନ ମତାମତ ଲେଖିବାକୁ ଭୁଲିବେ ନାହିଁ। ଆମକୁ ଚିଠି ଦେବାର ଠିକଣା ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ତେବେ ଶ୍ରୋତା ବନ୍ଧୁ, ଆପଣ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ କରି ମଧ୍ୟ ଶୁଣିପାରିବେ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେବ ପ୍ରତ୍ୟେକ ମାସର ତୃତୀୟ ରବିବାର ସକାଳ 9:30। ଶେଷରେ ସତର୍କ ରୁହନ୍ତୁ, ସଚେତନ ହୁଅନ୍ତୁ, ଆଉ ହଁ, ଆମ ଆଇନକୁ ମାନି ଗୋଟିଏ ସୁସ୍ଥ ସମାଜ ଗଠନ କରନ୍ତୁ। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ, ମୁଁ ପ୍ରିୟଦର୍ଶିନୀ ରହୁଛି, ନମସ୍କାର।

ଏଡ଼ସେସହେଲ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା ଉପସ୍ଥାପନା କଲେ ପ୍ରିୟଦର୍ଶିନୀ ସାହୁ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: টোল ফ্রি নম্বর 14454 এবং ওয়েবসাইট www.telecastlaw.in রে নিঃশুল্ক ন্যায়িক সহায়তা প্রাপ্ত করিপারিবে।
1: ଆମ ଓଡ଼ିଆ ଜାତିର ଗର୍ବ ଗୌରବ ତଥା ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ। ଓଡ଼ିଆ ଜାତିର ପ୍ରାଣର ସ୍ପନ୍ଦନ ହେଉଛନ୍ତି କୋଟି କୈବଲ୍ୟନାଥ ପ୍ରଭୁ ଜଗନ୍ନାଥ। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଆମର ସମସ୍ତ ରୀତିନୀତି, ବ୍ରତ, ଉପାସନା, ପୂଜାବିଧି, ପର୍ବପର୍ବାଣୀ। ଏ ହେଉଛି ପୁରୁଷୋତ୍ତମ ଧାମ ପୁରୀ। ଏଠି ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ। ପ୍ରଭୁ ଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ପୁଣ୍ୟକ୍ଷେତ୍ର, ତୀର୍ଥକ୍ଷେତ୍ର, ଶଙ୍ଖକ୍ଷେତ୍ର। ଶ୍ରୋତବନ୍ଧୁ, ଆଜିଠାରୁ ମଳ ମାସର ଆରମ୍ଭ। ଆଜି ହେଉଛି ମେ 17 ତାରିଖ। ଜୁନ 15 ତାରିଖରେ ମଳ ମାସର ପରିସମାପ୍ତି ଘଟିବ। ଏହି ମଳ ମାସକୁ ପୁରୁଷୋତ୍ତମ ମାସ କୁହାଯାଏ। ମଳ ମାସର ଅଧିପତି ହେଉଛନ୍ତି ଶ୍ରୀ ପୁରୁଷୋତ୍ତମ। ପ୍ରତି 3 ବର୍ଷରେ ମଳ ମାସ ପଡ଼ିଥାଏ। ଏଥର ଜ୍ୟେଷ୍ଠ ମାସରେ ପଡ଼ିଛି। ରଥ ନିର୍ମାଣ ପାଇଁ ଆଉ ଅଧିକ 1 ମାସ ମିଳିଛି। ମଳ ମାସରେ ନାରାୟଣଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା। ମଳ ମାସର ଦେବତା ପୁରୁଷୋତ୍ତମ ବରାହ ନାରାୟଣ। ଏହି ମନ୍ଦିରରେ ନାରାୟଣଙ୍କ ପଦ୍ମାସନରେ ବସିଛନ୍ତି। ନାରାୟଣଙ୍କ ବାମ ପାର୍ଶ୍ୱରେ ବରାହଙ୍କ ମୂର୍ତ୍ତି ରହିଛି। ଶ୍ରୀମନ୍ଦିରର ବଟମଙ୍ଗଳାଙ୍କ ସମ୍ମୁଖରେ ଏକ ଛୋଟ ମନ୍ଦିର ଅଛି, ତାହା ହେଉଛି ପୁରୁଷୋତ୍ତମ ବରାହ ନାରାୟଣ। ଏହି ମନ୍ଦିରଟି କେବଳ ମଳ ମାସରେ ଖୋଲାଯାଏ, ଅନ୍ୟ ସମୟରେ ବନ୍ଦ ରହିଥାଏ। ମଳ ମାସରେ ଶୁଭ କାର୍ଯ୍ୟ କରାଯାଏ ନାହିଁ ବୋଲି ଶାସ୍ତ୍ର ମତ ରହିଛି। କିନ୍ତୁ ଏ ମଳ ମାସ ଯାକ ସେ ପୁରୁଷୋତ୍ତମ ବରାହ ନାରାୟଣ ପୂଜା ପାଇଥାନ୍ତି। ମଳ ମାସରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ ଶ୍ରୀମନ୍ଦିରରେ। ଶ୍ରୋତାବନ୍ଧୁ, ଜଗନ୍ନାଥ ହେଉଛନ୍ତି ଲୀଳାମୟ। ତାଙ୍କ ଲୀଳାର ଆଦି ଅନ୍ତ ନାହିଁ। ସେଥିପାଇଁ କୁହାଯାଇଛି, ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବାଃ ନ ଜାନନ୍ତି କୁତଃ ମନୁଷ୍ୟାଃ। ତାଙ୍କ ଲୀଳାକୁ ବୁଝିବା ଏତେ ସହଜ ନୁହେଁ। ଆଉ ଯିଏ ବୁଝିଛି, ସେ ପାଇଛି ପ୍ରଭୁଙ୍କର ସାନ୍ନିଧ୍ୟ।

ସୁମନ କଲ୍ୟାଣପୁରଙ୍କ କଣ୍ଠରେ ଶୁଣୁଥିଲେ ଗପ ହେଲେ ବି ଚଳଚ୍ଚିତ୍ରର ଏ ଗୀତଟିକୁ ରଚନା କରିଥିଲେ ଗୁରୁକୃଷ୍ଣ ଗୋସ୍ୱାମୀ, ସଙ୍ଗୀତ ଭୁବନ ହରି। ଶ୍ରୋତାବନ୍ଧୁ, ଆଜିକାଲି ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳୁଛି, ସମୟର ଅଭାବ। ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ କିଛି ସମୟ କାଢ଼ି ହସିବା ଆଉ ଅନ୍ୟମାନଙ୍କୁ ହସାଇବା। ହଁ ଶ୍ରୋତା ବନ୍ଧୁ, ହସିବା ଦ୍ୱାରା ସାମାଜିକ ସମ୍ପର୍କ ମଜବୁତ ହୋଇଥାଏ, କାରଣ ମନୁଷ୍ୟ ହେଉଛି ସାମାଜିକ ପ୍ରାଣୀ। ସମାଜ ମନୁଷ୍ୟର ମାନସିକ ଏବଂ ଶାରୀରିକ ସୁସ୍ଥତାକୁ ପ୍ରଭାବିତ କରେ। ଗବେଷଣାରୁ ଜଣାପଡ଼ିଛି ଯେ ହାସ୍ୟରସ ଦୀର୍ଘକାଳୀନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୁସ୍ଥତା ପ୍ରଦାନ କରିବା ସଙ୍ଗେ ମାନସିକ ଶାନ୍ତି ପ୍ରଦାନ କରେ। ଖୁସି ଅନୁଭବ କରୁଥିବା ହରମୋନ୍ ଏଣ୍ଡ୍ରୋଫିନ୍ସର କ୍ଷରଣ ହୋଇଥାଏ। ଆଜି ତ ଶ୍ରୋତାବନ୍ଧୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପ ହ୍ରାସ କରେ, ଯଦ୍ୱାରା ହୃଦଘାତରୁ ରକ୍ଷା କରିପାରେ। ହସିବା ଦ୍ୱାରା ମାଂସପେଶୀ ଗୁଡ଼ିକ 45 ମିନିଟ୍ ପର୍ଯ୍ୟନ୍ତ ଆରାମ ଦେଇଥାଏ। ଦିନକୁ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ହସିବା ଦ୍ୱାରା ପ୍ରାୟ 40 କ୍ୟାଲୋରି କମିଥାଏ। ହସିବା ଦ୍ୱାରା ଶରୀରରେ ଅମ୍ଳଜାନ ବୃଦ୍ଧି ପାଏ, ଯାହା ହୃଦୟ ଫୁସ୍ଫୁସ୍ ପାଇଁ ନିହାତି ଆବଶ୍ୟକ। ଆଉ ମଧ୍ୟ ସବୁଠୁ ବଡ଼ କଥା ହେଲା, ହସିବା ଦ୍ୱାରା ସ୍କିନ୍ ଗ୍ଲୋ କରିଥାଏ। ଏହା ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେଣୁ ପ୍ରତିଦିନ ନିଜେ ହସିବା ସହ ଅନ୍ୟକୁ ହସାଇବା।

0: ରବୀନ୍ଦ୍ର ଜୈନଙ୍କ ସଙ୍ଗୀତ ପରିଚାଳନାରେ ଶୁଣିଥିଲେ ଲତା ମଙ୍ଗେସ୍କରଙ୍କ କଣ୍ଠରୁ ହିନା ଚଳଚ୍ଚିତ୍ରର ଏହି ଗୀତଟିକୁ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଶ୍ରୋତା ବନ୍ଧୁ, ଆଜି ହେଉଛି ୱାର୍ଲଡ

0: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ମସିହାରେ ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
1: भारत के सबसे महत्वपूर्ण पार्टनर में से मानते हैं। नीदरलैंड भारत के टॉप 5 इन्वेस्टर्स में से एक है। हमारे हिस्टोरिकल, कल्चर और पीपल टू पीपल टाइज भी बहुत गहरे हैं। डेमोक्रेटिक वैल्यूज, मार्केट इकोनॉमी और रिस्पॉन्सिबल बिहेवियर, ये हमारी साझी सोच का हिस्सा है। हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए।
0: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହାରିସ୍ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହାରିସ୍ ଏହା କହିଛନ୍ତି। ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିସ୍ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳୀ ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ପର୍ଯ୍ୟନ୍ତ ଜାରି ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ

0: ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମେ ମାସ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇ ଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178007 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2 ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷତ୍ରିୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I'm Shagun Chopra with the Midday News.

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ୍ୱ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି। 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। 50 ପାଖାପାଖି ଯେଉଁ ଏବସ୍କଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଅଡିଓ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାବିଜ୍ଞାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ।

ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0 ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବ ପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବ ପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସରେ ମିଳିତ ଜାତିସଂଘର ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ 1 ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର

ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣିପାରିବେ ସନ୍ଧ୍ୟା 7:30। ଆଜି ଏଥିରେ ଆଲୋଚନାର ବିଷୟ ରହିଛି ମହିଳାମାନଙ୍କର ଆୟ ବୃଦ୍ଧି ପାଇଁ ପଦ୍ମଫୁଲ ଚାଷ। ଆଲୋଚନା କରିଛନ୍ତି ପ୍ରଫେସର ଶୁଭଦର୍ଶିନୀ ପ୍ରଧାନ, ସହକାରୀ ପ୍ରାଧ୍ୟାପିକା, କୃଷି ବିଭାଗ, ସିଭି ରମଣ କଲେଜ, ଭୁବନେଶ୍ୱର। ରାତି 8:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଆମ ଆଇନ ଆମ ସୁରକ୍ଷା ଶୁଣିପାରିବେ ରାତି 9:30। ରାତି 10:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଜଗନ୍ନାଥ ଭଜନ ଶୁଣିପାରିବେ ରାତି 10:30। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀ ରାମଚରିତ ମାନସର ଅଧ୍ୟାୟ 79 ଶୁଣିପାରିବେ ସକାଳ 6:40। ସକାଳ 7:10 ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଜଗନ୍ନାଥଙ୍କ ଧାମ ଉପରେ ଆଧାରିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଶୁଣିପାରିବେ ସକାଳ 7:25। ଆଜି ଏଥିରେ ଶୁଣିବେ କ୍ଷମା କରିବେ ଆସନ୍ତାକାଲି ଏଥିରେ ଶୁଣିପାରିବେ ଶ୍ରୀକ୍ଷେତ୍ରର ବଡ଼ ଓଡ଼ିଆ ମଠ ଆଲୋଚନା କରିଛନ୍ତି ଭଜରାମ ଶତପଥୀ। ସକାଳ 7:40 ଶୁଣିବେ ଅତସୀ କୁସୁମ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୁପ୍ରଭାତ ପୁରୀ ଶୁଣିପାରିବେ ସକାଳ 7:55। ସକାଳ 8:30 ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ କାର୍ଯ୍ୟକ୍ରମ ହିଲ୍ଲୋଳ ଶୁଣିପାରିବେ ରାତି 9:30। ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ସକାଳ 10:00। ଶୁଣିଲେ ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନ ତାପମାତ୍ରାରେ 2 ଡିଗ୍ରୀରୁ 3 ଡିଗ୍ରୀ ଆସନ୍ତା 3ରୁ 4 ଦିନ ମଧ୍ୟରେ ବୃଦ୍ଧି ହେବାର ସମ୍ଭାବନା ରହିଅଛି ଏବଂ ଅପରାହ୍ନରେ ଘଡ଼ଘଡ଼ି ସହ ଧୂଳିଝଡ଼ ସହ 40 ଡିଗ୍ରୀରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଅଛି। ପାଣିପାଗ ସୂଚନାଟି ଏଇଠି ଶେଷ ହେଲା।

ଶୁଣିଲେ ଅନୁରାଧା ପଡ଼ୁଆଲଙ୍କ କଣ୍ଠରେ ଭକ୍ତି ଗୀତଟିକୁ ରଚନା କରିଥିଲେ ପ୍ରଫୁଲ୍ଲ କର। ବର୍ତ୍ତମାନ ଶୁଣନ୍ତୁ ଜଗନ୍ନାଥ ପଣ୍ଡାଙ୍କ ଗୀତ ରଚନାରେ ଦେଶାତ୍ମବୋଧକ ଗୀତଟିକୁ ଗାଇଛନ୍ତି ସୁବାସ ଦାସ।

0: ଶୁଣିଲେ ସୁବାସ ଦାସଙ୍କ କଣ୍ଠରେ ଦେଶାତ୍ମବୋଧକ ଗୀତଟିକୁ ରଚନା କରିଥିଲେ ଜଗନ୍ନାଥ ଦାସ।
1: ବହୁ ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବହୁ ଏଇଟା ତୁମ ନାଁରେ ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା ତୁମ ନାଁରେ
3: ସବୁ କିଛି। ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କ'ଣ
4: RBI କହେ।
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: କମ ସମୟରେ ଅଧିକ ଫାଇଦା ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
7: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
9: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
9: ବାପରେ ଏତେ ଟଙ୍କା!
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
9: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
10: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ପୁରୀ ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ମହମ୍ମଦ ସାଜିଦ ଏବଂ ଗୀତା ଦାସ, ଏବଂ ଗୀତ ରଚନା କରିଛନ୍ତି ସୌମିତ୍ର ଚାଟ୍ଟାର୍ଜୀ।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ବିଭୂତି ଭୂଷଣଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ଜନଜୀବନ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତର ଖାତାର ପୁନଃ ମୂଲ୍ୟାଙ୍କନ ଲାଗି ପ୍ରଶ୍ନ ପିଛା 25 ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୁନଃ ମୂଲ୍ୟାୟନ ପରେ ମାର୍କ ବୃଦ୍ଧି ହେଲେ ଦେୟ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।
1: OSM के माध्यम से इस बार मार्किंग की गई है, जो कंसर्न्स रेज किए जा रहे हैं 3% पास परसेंटेज घटा है पिछले वर्ष के तुलना में, 88% से 85% पर आया है। कुछ एक बच्चों को ऐसा भी लग रहा है कि उनको ज्यादा नंबर आने चाहिए थे और उनको कम नंबर आए हैं, तो इस पे भी जो भ्रांति है और जो क्लैरिफिकेशन है वो हम आपके समक्ष देना चाहेंगे।
0: ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବା ପାଇଁ 100 ଟଙ୍କା ଦେୟ ଦେବେ। ସେହିଭଳି ନମ୍ବର ଭେରିଫିକେସନ୍ ପାଇଁ ମଧ୍ୟ 100 ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ସ୍କାନ୍ କପି ପାଇଁ 700 ଓ ନମ୍ବର ଭେରିଫିକେସନ୍ ପାଇଁ 500 ଟଙ୍କା ଦେବାକୁ ପଡ଼ୁଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ନବୀନ ଆସନ୍ତାକାଲି ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ଶ୍ରୀ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଟାଉନ୍ହଲ୍ଠାରେ 153 ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। 31 ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ଗୃହ ମହିଳାମାନଙ୍କର ସଭା କରିବା ପାଇଁ ବେଶ ସହାୟକ ହେବ। ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ଏବଂ ପରବର୍ତ୍ତୀ ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସଣ୍ଡେ ଅନ୍ ସାଇକେଲ କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଛନ୍ତି। ଫିଟ୍ ଇଣ୍ଡିଆ ଫିଟ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଓ ସମସ୍ତଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ବ୍ୟସ୍ତବହୁଳ ଜୀବନ ଓ ବଢ଼ୁଥିବା ତୈଳ ସଙ୍କଟ ସମୟରେ ସାଇକେଲ ଚଳାଇବା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଇନ୍ଧନ ଓ ପରିବେଶକୁ ମଧ୍ୟ ସୁରକ୍ଷିତ କରିଥାଏ। ସାଇକେଲକୁ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସବୁଜ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍ତି।
2: ସନ୍ଡେ ଅନ୍ ସାଇକେଲ୍ସ ଏ କାର୍ଯ୍ୟକ୍ରମ ଓଡ଼ିଶା ଗଭର୍ଣ୍ଣମେଣ୍ଟ କା ସ୍ପୋର୍ଟସ୍ ଡିପାର୍ଟମେଣ୍ଟ ନେ କିଆ ହେ ନୌଜବାନ

0: ଉପମୁଖ୍ୟ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ କୁଲ ରୁହ।
2: ଅସଲି ନୋଟ ରେ କାହିଁକି ଖେଳୁଛୁ?
3: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
3: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
1: RBI କହେ ସ୍ମାର୍ଟ ବନ କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବର୍ତ୍ତମାନ ପିଢ଼ି ନିକଟରେ ଇତିହାସକୁ ଜୀବନ୍ତ କରି ସଜାଇ ରଖିଥାଏ ସଂଗ୍ରହାଳୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଥିବା ସଂଗ୍ରହାଳୟଗୁଡ଼ିକ ଇତିହାସର ତଥ୍ୟକୁ ବେଶ୍ ସୁରକ୍ଷିତ ଭାବେ ରଖିଛି। ସଂଗ୍ରହାଳୟର ଗୁରୁତ୍ୱ ଉପଲବ୍ଧି କରି ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରତିଷ୍ଠା ହେବା ପରେ 1977 ପ୍ରଥମ ଥର ମେ 18 ତାରିଖରେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଅତୀତର ଅନେକ ସ୍ମାରକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସମସ୍ତେ ମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ। ୟୁନେସ୍କୋର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ପ୍ରାୟ 1,04,000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ପେସ୍ ମ୍ୟୁଜିୟମ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ, ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ। 2010 ଜଣେ 27 ବର୍ଷୀୟ ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କା ଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ। ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ। ଇସ୍ରାଏଲର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ ବାର୍ ଓନ୍ସ 2014 ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସଙ୍କ ସଂଗ୍ରହରେ ସାନ୍ତାକ୍ଲସ୍, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଏବଂ ତାଙ୍କ

0: ଠାକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ ଦୁଇଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଟଠାରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣ ଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ। ଏଠାରେ ପ୍ରାୟ 55,000 ଶୁଦ୍ଧ ସୁନାର କଳାକୃତି ପ୍ରଦର୍ଶିତ ହୋଇଛି। ଏ ସମସ୍ତ କଳାକୃତି ପ୍ରାଚୀନ ଦକ୍ଷିଣ ଆମେରିକା ସଂସ୍କୃତିର ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ସମସ୍ତ ଉଜ୍ଜଳ ବସ୍ତୁ ନିଶ୍ଚିତ ଭାବେ ସୁନା ବୋଲି ଜାଣିବେ। ଏହି ସଂଗ୍ରହାଳୟର ନାମ ମ୍ୟୁଜିଓ ଡେଲ୍ ଓରୋ। ପ୍ରତିବର୍ଷ ପ୍ରାୟ 500,000 ପର୍ଯ୍ୟଟକ ଏହି ସଂଗ୍ରହାଳୟ ପରିଦର୍ଶନରେ ଆସିଥାନ୍ତି। 1934 ମସିହାରେ କଲମ୍ବିଆର ବ୍ୟାଙ୍କ ଅଫ୍ ଦି ରିପବ୍ଲିକ୍ ସେଠାକାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସଂଗ୍ରହ କରି ରଖିବା ଲାଗି ପଦକ୍ଷେପ ନେବା ଆରମ୍ଭ କଲା। ଏହି ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରଥମ ଜିନିଷର ନାମ ଥିଲା ପୋପୋରୋ କୁଇମ୍ବାୟା। 70 ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏବେ ବ୍ୟାନ୍ ରିପ୍ କଲ୍ଚରାଲ ଏହି ସଂଗ୍ରହାଳୟ ପରିଚାଳନା ଦାୟିତ୍ୱରେ ଅଛି। 2008 ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହାଳୟର ବିସ୍ତାର କରାଯାଇଥିଲା।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ପରେ ଜନଜୀବନ ସମ୍ବାଦ। ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ। ପ୍ରଚାର କରୁଛୁ ଓଡ଼ିଆ କଥା ଚିତ୍ର ଗୀତ। ପ୍ରଥମ ଗୀତଟିକୁ ଶୁଣନ୍ତୁ, ଲଭ୍ ମାଷ୍ଟର କଥା ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ବାବୁସାନ, ଗୀତ ରଚନା ବାପୁ ଗୋସ୍ୱାମୀ ଏବଂ ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର।

ଅରବିନ୍ଦ ଶ୍ୱେତା ଏବଂ ଗୌତମଙ୍କ ମିଳିତ କଣ୍ଠରେ ଶୁଣନ୍ତୁ, ମନେ ରହିବ ଏ ପ୍ରେମ କାହାଣୀ କଥାଚିତ୍ର ଗୀତଟିକୁ ରଚନା କରିଛନ୍ତି ପଞ୍ଚାନନ ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ବିଦ୍ୟୁତ୍ ରୟ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ଜିଲ୍ଲା ହାଲଚାଲ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର. ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ. କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ. ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା. ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ. ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ. ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ. ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ. ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ. ନେଦରଲ୍ୟାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ. ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲ୍ୟାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି. ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି. ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି. ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି. ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ. ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ 5 ଜଣ ପଦ୍ମବିଭୂଷଣ, 13 ଜଣ ପଦ୍ମଭୂଷଣ ଏବଂ 113 ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ. ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି. ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ପ୍ରତିଷ୍ଠା କରାଯାଇଥିଲା. କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ. ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ. ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ. କଂଗ୍ରେସ ନେତୃତ୍ୱାଧୀନ UDF କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି. ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି. ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି. ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି. ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି. ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା. ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ. ଇରାନ୍

ସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ପଷ୍ଟ କରିଛନ୍ତି ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ ଚାରିଜଣଙ୍କର ପ୍ରାଣହାନି ଘଟିଛି ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ ବାର ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ରୁଷ୍ର ପଦାଧିକାରୀମାନେ କହିଛନ୍ତି ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି ରୁଷ୍ର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା

0: ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର୍ ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ଜୋଡ଼ା ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ 12ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି 12ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତ ଥର ମୂଲ୍ୟାଙ୍କନ ଏବଂ ପାସାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ମସିହାରୁ ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।

0: ଦେ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8 କୋଟି 50 ଲକ୍ଷ ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 କୋଟି ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 କୋଟି ଟଙ୍କାର ନୂତନ ମିନି ଷ୍ଟାଡିୟମ୍ ରହିଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
1: ଆଜି ମଧ୍ୟ ସୌଭାଗ୍ୟ ମିଳିଲା ନାକ୍ତି ଦେଉଳର ସିଏସ୍ସିକୁ ଏଇଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 30 PSC 40ରୁ ଉର୍ଦ୍ଧ ସବ୍ ସେଣ୍ଟର, ଏହାର ଉଦ୍ଦେଶ୍ୟ ନାକ୍ତି ଦେଉଳର 15,000 ପରିବାର ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳୁଆଡ଼ମାନଙ୍କର ଅଞ୍ଚଳ, ଏଇଠି ଗୋଟିଏ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି। ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ତି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଠି ଆମେ ଶିଳାନ୍ୟାସ କଲେ ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା। ପନିପରିବାର ଅଞ୍ଚଳ, ଆମ୍ବର ଅଞ୍ଚଳ, ଚାଷର ଅଞ୍ଚଳ, ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ ଚାଷକୁ ବଢ଼ାଇବା ପାଇଁ ପଡ଼ିବ, ତା ପାଇଁ ପାଣି ଦରକାର। ନାକ୍ତି ଦେଉଳ ବ୍ଲକରେ, ରେଡ଼ାକୁଲରେ, ଜୁଜୁମରାରେ ପାଣିର ଅଭାବ ନାହିଁ, କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି। ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ରେଡ଼ାକୁଲ ସବ୍ ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡ଼ିବ।
0: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ସମ୍ବଲପୁର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂତନ ସମ୍ବଲପୁର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା, ଜମି ପୁନର୍ଗଠନ ଏବଂ ବ୍ଲକ ବିଭାଜନ, ସହରସ୍ତରୀୟ ଭିତ୍ତିଭୂମି, ଜନସାଧାରଣଙ୍କର ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା, ସୁଦୃଢ଼ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ ପ୍ରମୁଖ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ 10ମ ଜିଲ୍ଲା ପରିଷଦ ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ। ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସହାୟତା ବଣ୍ଟନ କରିଛନ୍ତି। ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଶ୍ୱପ୍ରସିଦ୍ଧ ବକ୍ରମନ୍ଦିର ହୁମା ବିମଳେଶ୍ୱର ପୀଠଠାରେ ସୋମନାଥ ସ୍ୱାଭିମାନ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗୁଜରାଟର ସୋମନାଥ ମନ୍ଦିରରୁ ସିଧା ପ୍ରସାରଣ ମାଧ୍ୟମରେ ଭବ୍ୟ ଉତ୍ସବର ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏହାର ଦିବ୍ୟ ଦର୍ଶନ କରିଛନ୍ତି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କର ନିର୍ଦ୍ଦେଶକ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

0: ଶୁଣିଲେ ଓଡ଼ିଆରେ ସମ୍ବାଦ ଏବଂ ଜିଲ୍ଲା ହାଲଚାଲ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ।

0: ବାଣୀ ଉପସ୍ଥାପନା କରିଛନ୍ତି ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ଆୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଓହୋ, କି ଗରମ ହଉଛି ବୋପା କିଲୋ! ଆଜି ତ ଦିନ ଯାକ ଜମା ତ୍ରାହି ନାହିଁ, କଣ କରିବି? ହେଇଟି ସଞ୍ଜ ବୁଡ଼ ହେଇଗଲାଣି, କୋଠ ଘରକୁ ଯିବି। ଆଉ ତେଣେ ଜଗନ୍ନାଥଙ୍କ ସାଙ୍ଗରେ ଆଜି ବହୁତ କିଛି ଆଲୋଚନା ରହିଛି। କଣ ସବୁ ବିରି ଆଉ ମୁଗକୁ ଅମଳ କରିଥିଲେ, କେମିତି କଣ କଲେ, ଟିକେ ସେଇ କଥା ଟିକେ ପଚରା ପଚରି କରିବି। ଯାଇ ଦେଖେ ଜଗନ୍ନାଥ ଆସିଲାଣି କି କଣ। ଆଲୋ ଆଲୋ, ଜଗନ୍ନାଥ କଣ ଆଜି ବେଳାବେଳି କୋଠ ଘରକୁ ଆସି ଯାଇଛନ୍ତି? ହେଇଟି ଜଗନ୍ନାଥ ଓଳିକି ହଉଛି ଓଳିକି।
1: ହଉ ହଉ ସୁଧା, ଚାଲି ଆସ କୋଠ ଘର ଭିତରକୁ ଚାଲି ଆସ। କଥା କଣ, ମୋର ଆଜି ସରଳ ସରଳ କାମ ଟିକେ ସରିଯାଇଥିଲା, ଆଉ କଣ କରିବି। ମୁଁ କହିଲି ଚାଲ କୋଠ ଘରକୁ, ଆଉ ସେଇଠି ତ ସମସ୍ତଙ୍କ ସାଙ୍ଗରେ ଭେଟ ହବ, ଚାଷବାସ କଥା ଆଲୋଚନା ହବ। ଆଉ ଯାହା ହେଲେ ବି ଏଇ କୋଠ ଘରୁ ସୁଧା ଆମେ କେତେ କଥା ଜାଣିବାକୁ ପାଉଛେ।
0: ସେଇ କଥା ସବୁ ଶୁଣିକିରି ପରା ଆମେ ଚାଷରେ ଲଗଉଛେ, ଯାହାଦ୍ୱାରା କି ଆମ ଚାଷ କାମଟି ଭଲରେ ହେଇପାରୁଛି।
1: ତମର ଚାଷବାସ କେମିତି ଚାଲିଛି, ଆଉ କଣ ଦେହ ପା ଭଲ ଅଛି ତ?
0: ହଁ, ଦେହ ପା ଏକ ରକମ ଭଲ ଅଛି, କାରଣ ଏ ଖରାକୁ ଟିକେ ବାହାରିଲେ କେତେବେଳେ ମୁଣ୍ଡ କଣ ହେଇଯାଉଛି, କିନ୍ତୁ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଛତା ନେଇ ବିଲକୁ ଟିକେ ଯିବାକୁ ପଡୁଛି।
1: ଭଲ କରିଛ, ଯେମିତି ତମେ ସତର୍କ ଅଛ, ଆମର ଚାଷୀ ଭାଇ ଭଉଣୀ ମାନେ ସକାଳୁ ସକାଳୁ ଯେତେବେଳେ ଖରା ଆସିନଥିବ ବିଲରେ କିଛି କାମ କରିଦିଅନ୍ତୁ, ତାପରେ ପୁଣି ଖରା ଲେଉଟି ଗଲା ପରେ ସେମାନେ ସଞ୍ଜ ସଞ୍ଜ ଆଉ କିଛି କାମ କରିଦେଲେ ସେମାନଙ୍କୁ ଆଉ ଖରାର ଦାଉ ବାଧିବନି। ତାପରେ ଆମର ଖରାଦିନିଆ ଯୋଉ କାକୁଡ଼ି ତରଭୁଜ ଏଇଗୁଡିକ ମଧ୍ୟ ସମସ୍ତେ ଖାଇବା ଦରକାର।
0: ନିଶ୍ଚିତ ଭାବରେ। ହେଲେ ଜଗନ୍ନାଥ, ଆ ମୁଁ ଯେତେବେଳେ ଆସୁଥିଲି ମନେ ମନେ ଗୁଣୁ ଗୁଣୁ ହେଇକି କେତେ କଥା ପଚାରିବା ପାଇଁ ଚାହୁଁଥିଲି, ହେଲେ ମୁଁ ଭୁଲିଗଲିଣି।
1: କଣ ଭୁଲିଗଲ?
0: କଣ ଭଲରେ ତମର ହେଇଛି ଏଥର ବିରି ମୁଗ?
1: ହବନି କେମିତି, ଯେତେବେଳେ ଏଇ କୋଠ ଘରେ ବିଶେଷଜ୍ଞ ମାନେ ପାଠ ବତେଇ ଦେଇଛନ୍ତି କେମିତି ଉପାୟରେ ଆମର ବିରି ମୁଗ ଚାଷ କଲେ ଅଧିକ ଅମଳ ହେଇପାରିବ, ମୁଁ ତ ସେଇ ବୈଜ୍ଞାନିକ ପଦ୍ଧତିରେ କରୁଛି, ଆଉ ଜୈବିକ ଖତ ସାର ସବୁ ପ୍ରୟୋଗ କରି ସୁନ୍ଦର ଭାବରେ ବିରି ଏଥର ମୁଁ କରିଛି।
0: ହଉ ହେଲା, ମତେ ଏଥର ବିରି ଦବ।
1: ଇଏ ଗୋଟାଏ କଥା, ବିରି ନବ, ପିଠା ପଣା କରି ଖାଇବ।
0: ଆଉ କଣ ଯେ, ଆଏ ଦବା ନବାର ସମ୍ପର୍କ ସେଇଟା ତ ଟିକେ ହେଇଗଲେ ଗଲା, ଖୁସି ତ କହିଲେ ନ ସରେ, ଆଉ କଣ।
1: ଯାହା କହିଲ ସୁଧା, ଏବେ ବି ଆମର ଗାଁ ଗହଳରେ ଏଇ ଆତ୍ମୀୟତାଟା ବଞ୍ଚିକି ଅଛି, ସମସ୍ତେ ସମସ୍ତଙ୍କୁ ଆମେ ଭଲ ମନ୍ଦରେ ପଚରା ଉଚରା କରୁଛେ ନା। ଆଉ
0: କାରଣ ସମ୍ପର୍କଟା ହେଉଛି ସବୁଠାରୁ ବଡ ଜିନିଷ। ହେଲେ ଜଗନ୍ନାଥ, ଯିଏ ଆମ ଦୁଃଖରେ ଛିଡା ହଉଛନ୍ତି, ଯିଏ ଆମ ସୁଖରେ ଅଛନ୍ତି, ଆମେ ଯାହା ସକାଶେ ବଞ୍ଚୁଛେ କିଏ କହିଲ?
1: ସେଇ ପରମେଶ୍ୱର ଯିଏ ଆମକୁ ଏଇ ସଂସାରକୁ ଆଣିଛନ୍ତି।
0: ହଉ ହେଲା, ଏ ସଞ୍ଜବେଳ ଚାଲ ସେ ପରମେଶ୍ୱରଙ୍କର ଗୋଟିଏ ଭକ୍ତି ଗୀତ ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମକୁ ଆଗେଇ ନବା।
1: ଚାଲ ଶୁଣିବା।

0: ହଉ, ଗୀତଟି କେମିତି ଲାଗିଲା?
1: ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ, ମାନେ ଆଲୋଚନାକୁ।
0: ଆଲୋଚନାକୁ ଯିବା, କିନ୍ତୁ ତା ପୂର୍ବରୁ ଆମେ ଆମର ଏଠି ଆମ ଶ୍ରୋତା ବନ୍ଧୁମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 FM। ତେବେ ଆଲୋଚନାକୁ ଯିବା ପୂର୍ବରୁ ଆମେ ନବା ଏଇଠି ଗୋଟିଏ ସରକାରଙ୍କ ବିଜ୍ଞାପନ।
1: ହଉ,
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା
3: ମିଳିବ, ପେନ୍ସନରୁ ସାହାରା, କୃଷକ ହେବନି ବେସହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବ ସୁରକ୍ଷିତ ହେବ।
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18-40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
0: ହଉ, ବିଜ୍ଞାପନ ପରେ ରହିଲା କଣ ଜଗାନା? ପୂର୍ବରୁ କଥା ହଉଥିଲେ ଆଲୋଚନା କଥା। ତେବେ ଜଗାନା, ତମେ ତ ଜାଣିଛ ଆମ ମହିଳାମାନେ ବିଭିନ୍ନ ପ୍ରକାରର ଚାଷ କରନ୍ତି, ସେଥିମଧ୍ୟରୁ ପଦ୍ମଫୁଲ ଚାଷ ମଧ୍ୟ ଅନ୍ୟତମ, କାରଣ ଏବେ ମହିଳାମାନେ ସବୁ ଚାଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି।
1: ଓହୋ, ଇଏ ତ ଭଲ କଥା। ଆମେ ସବୁବେଳେ ଏ ଧାନ, ବିରି, ମୁଗ, ପନିପରିବା ଏସବୁ କରୁଛେ, କିନ୍ତୁ କିଛି ଗୋଟାଏ ଭିନ୍ନ ଧରଣର ଯଦି ଆମେ ଚାଷ କରିବା ତାହେଲେ ମଧ୍ୟ ଆମେ ଲାଭବାନ ହବା, ଆଗକୁ ଯାଇପାରିବା।
0: ତେବେ ଆଜି ଆମେ ଆଲୋଚନା କରିବା ଗୋଟିଏ ସୁନ୍ଦର ଲାଭଜନକ ଚାଷ ସମ୍ପର୍କରେ। ସେ ଚାଷଟି ହେଉଛି ପଦ୍ମଫୁଲ ଚାଷ। ଏହା କିପରି ମହିଳା କୃଷକମାନଙ୍କର ଆୟ ବଢାଇପାରେ ତା ଆଜି ଆମେ ଆଲୋଚନା କରିବା। ତେବେ ଆମ ଗହଣରେ ଉପସ୍ଥିତ ଅଛନ୍ତି ଡକ୍ଟର ଶୁଭଦର୍ଶିନୀ ପ୍ରଧାନ, ସହକାରୀ ପ୍ରାଧ୍ୟାପିକା କୃଷି ବିଭାଗ, ସିବି ରମଣ କଲେଜ, ଭୁବନେଶ୍ୱର। ମ୍ୟାଡାମ ନମସ୍କାର।
5: ନମସ୍କାର,
0: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ।
5: ଧନ୍ୟବାଦ ମ୍ୟାଡାମ।
0: ଆଜି ଯୋଉ ଆମର ଆଲୋଚନାଟିଏ ରହିଛି, ନିଶ୍ଚିତ ଭାବରେ ଗୋଟିଏ ସୁନ୍ଦର ଆଲୋଚନାଟିଏ। ଏଇ ଯୋଉ ଚାଷ ସମ୍ପର୍କରେ ଆମେ ଆଲୋଚନା କରିବା, ଚାଷଟି ମାନେ ସମସ୍ତଙ୍କର ଦରକାର, କାରଣ ପଦ୍ମଫୁଲ, କାରଣ ପଦ୍ମଫୁଲ ସମସ୍ତଙ୍କର ଚାହିଦା। ବିଶେଷ ଭାବରେ ଆମର ମହାଲକ୍ଷ୍ମୀଙ୍କ ପୂଜା କଲାବେଳେ ଆମର ପଦ୍ମଫୁଲ ଦରକାର, ଜଗନ୍ନାଥଙ୍କୁ ଯେତେବେଳେ ଆମେ ଅର୍ପଣ କରିଛେ ପଦ୍ମଫୁଲ ସେଠି ବି ଦରକାର। ବିଭିନ୍ନ ପ୍ରକାର ପର୍ବପର୍ବାଣୀରେ ଆମର ଫୁଲର ଚାହିଦା ତ ବହୁତ ଅଛି, ଆଉ ବିଶେଷ ଭାବରେ ପଦ୍ମଫୁଲର ଚାହିଦା ତ ନିଶ୍ଚିତ ଭାବରେ ବହୁତ ଅଛି। ତେବେ ଆଜି ଆମେ ଆଲୋଚନା କରିବା ଯେ ପଦ୍ମ ଚାଷ ମହିଳାମାନଙ୍କ ପାଇଁ କେତେ ଲାଭକାରୀ।
5: ମ୍ୟାଡାମ ଠିକ କହିଛନ୍ତି, ଆମର ଓଡ଼ିଶାରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ରହିଛି। ମାଣଓଷା ଗୁରୁବାର ଆଉ କାର୍ତ୍ତିକ ମାସରେ ମେଜରଲି ଆପଣଙ୍କର ପଦ୍ମଫୁଲର ବହୁତ ଚାହିଦା ରହିଥାଏ, ଏବଂ ଆମର ଏଇଟା ଜାତୀୟ ଫୁଲ ମଧ୍ୟ, ତ ଏହାର ଚାଷ ମଧ୍ୟ ଆପଣଙ୍କୁ ବହୁତ ଲାଭବାନ କରାଇଥାଏ। ଜାଗା ନାହିଁ, ଆପଣ ଭାବୁଥିବେ କେବଳ ପଦ୍ମଫୁଲ ଚାଷଟି ବଡ଼ ପୋଖରୀରେ କରିହେବ, ସେମିତି ନୁହେଁ। ଆପଣ ଚାହିଁଲେ ଆପଣଙ୍କର ଛାତ ଉପରେ ବା ଆପଣଙ୍କର ଯୋଉଠି ବାରିପଟି ଜାଗା ଅଛି ସେଇଠି ସିମେଣ୍ଟର କୁଣ୍ଡ ପକେଇକି ଆପଣ ଚାଷଟି ଆରମ୍ଭ କରିପାରିବେ, ଯୋଉଟାକି ମହିଳାମାନେ ଅତି ସହଜରେ କମ୍ ଖର୍ଚ୍ଚରେ କମ୍ ପରିଶ୍ରମରେ ଷ୍ଟାର୍ଟ କରିପାରିବେ। ଆପଣ ପ୍ରଥମେ 50 କୁଣ୍ଡରୁ ବି ଷ୍ଟାର୍ଟ କରନ୍ତୁ, ସେଇଥିରୁ ଆପଣଙ୍କୁ ମିନିମମ୍ ଗୋଟେ ଦିନରେ 3 ଘଣ୍ଟା ପାଖାପାଖି ଆପଣଙ୍କୁ ସମୟ ଦେବାକୁ ପଡିବ। ସେଥିରୁ ଆପଣ 3-4 ଗୁଣ ଅଧିକ ଲାଭ ପାଇପାରିବେ ଯଦି ଆପଣ ଧାନ ଚାଷ କରୁଛନ୍ତି। ଧାନ ଚାଷଠୁ 3-4 ଗୁଣ ଲାଭ ପାଇପାରିବେ ମହିଳାମାନେ।
0: ମ୍ୟାଡାମ ବହୁତ ବଢିଆ କଥା କହିଲେ, ତା ମାନେ ଆମେ ପଦ୍ମଫୁଲ ଚାଷଟି ଆମେ

0: ବିଭିନ୍ନ ଜାଗାରେ ମଧ୍ୟ କରିପାରିବା ଏଇ କୁଣ୍ଡ ମାଧ୍ୟମରେ। ତେବେ ମହିଳାମାନେ କିଭଳି ଭାବରେ ନିଜକୁ ସେମାନେ ମାନସିକ ପ୍ରସ୍ତୁତି କରିବେ ଯେ ଆମେ ପଦ୍ମଫୁଲ ଚାଷ କରିବୁ ପୁଣି ଲାଭବାନ ମଧ୍ୟ ହେବୁ।
1: ମ୍ୟାମ୍, ପଦ୍ମ ଚାଷଟି ଆପଣ ଯେମିତି କହିଲେ ପଦ୍ମ ତ ହୁଏ ପଙ୍କରେ, ଆପଣ ଜାଣିଥିବେ। ପ୍ରଥମେ ଆମେ ଜାଣିବା କି ପଦ୍ମର ଯୋଉ ତାର ଆଣିବା ମଞ୍ଜି କିମ୍ବା ଯୋଉଟା ତାର ଦୁଇ ପ୍ରକାର ତାର ରୋପଣ ହୁଏ, ଗୋଟେ ମଞ୍ଜିରୁ ହୁଏ ଆଉ ଗୋଟେ ହୁଏ ଆପଣଙ୍କର ଟ୍ୟୁବର୍ସ କହୁଛନ୍ତି ବା ରାଇଜମ୍ କହୁଛନ୍ତି, ଦୁଇ ପ୍ରକାର ତାର ରୋପଣ କରାଯାଏ। ଗଭର୍ଣ୍ଣମେଣ୍ଟ କିଛି ଯଦି ସବସିଡି ପ୍ରୋଭାଇଡ କରୁଛି ସେଥିରୁ ଆଣିପାରିବେ, ନହେଲେ ଆପଣ ଅନଲାଇନ୍ ବି ଆଣିପାରିବେ। ତାକୁ ଆଣିକି ଆପଣ କଣ କରିବେ, ସିମେଣ୍ଟର କୁଣ୍ଡ କିମ୍ବା ପ୍ଲାଷ୍ଟିକ କୁଣ୍ଡ ବି ଆପଣ ୟୁଜ୍ କରିପାରିବେ। 10 ଦିନ ପୂର୍ବରୁ ଆପଣ ମାଟି 50% ଆଉ ପଚିଯାଇଥିବା ଖତ ବା ଭର୍ମି କମ୍ପୋଷ୍ଟ ମଧ୍ୟ 50% ନେଇକି ତାକୁ କଣ କରିବେ, ପାଣି କିଛି ଢାଳିକି କାଦୁଅ କରିକି ଛାଡ଼ିଦେବେ, ଯାହାଦ୍ୱାରା କି ପଙ୍କ ହେଇଯିବ ସେଇଟା। 10 ଦିନ ଆଗରୁ ଏଇଟା ଆପଣ ପ୍ରିପେୟାର କରିବେ କୁଣ୍ଡ ଆଉ ମାଟିର ପ୍ରସ୍ତୁତି। ତାପରେ ଯୋଉଟା ଆପଣ କିସମ ଆଣିଥିବେ, ଯୋଉ ଭେରାଇଟି ଆଣିଥିବେ, ମଞ୍ଜି ଆଉ ରାଇଜମ ସେଇଟା ଆପଣ ଲଗେଇବେ। ତାର ମଧ୍ୟ ବିଭିନ୍ନ ପ୍ରଣାଳୀ ଅଛି। ମଞ୍ଜିଟି କଣ ହୋଇଥାଏ ନା, ତାର ଗୋଟେ କୋଟିଂଟା ଥାଏ, ସେଇଟା ବହୁତ ଶକ୍ତ ବହୁତ ହାର୍ଡ କୋଟିଂ ଥାଏ, ଆଉ ସେଥିରେ ଗୋଟେ କେମିକାଲ ପାଆନ୍ତି ଯୋଉଟା କି ଆପଣ କହିପାରିବେ ଫେନୋଲିକ, ଯାହାଦ୍ୱାରା ଆପଣ ଯଦି ସେ ମଞ୍ଜିଟିକୁ ଆଣିକି ଡାଇରେକ୍ଟ ଲଗେଇବେ ଦେନ୍ ସେଇଟା ଗଛ ଆପଣଙ୍କର ପଦ୍ମଫୁଲ ହେବ ନାହିଁ। ତ ସେଥିପାଇଁ ଆମେ କଣ କରିବା ନା, ଗୋଟେ ପ୍ରୋସେସ ଅଛି ତାକୁ କହୁଛନ୍ତି ସ୍କାରିଫିକେସନ। ଶବ୍ଦ ଶୁଣି ଡରିବେନି, ଏଇଟା ହଉଛି ଆପଣ ସେ ମଞ୍ଜିଟିକୁ ଗୋଟେ ଖଦଡିଆ ପଥର କିମ୍ବା ବାଲି କାଗଜରେ ପ୍ରଥମେ ତାର ଯୋଉପଟେ ପଏଣ୍ଟେଡ ହେଇକି ଗୋଟେ ପାର୍ଟ ଥିବ ସେଟାକୁ ଘଷିଦେବେ, ଘଷିବେ ସେଇ ପର୍ଯ୍ୟନ୍ତ ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ତା ଭିତରର ଧଳା ଅଂଶଟି ନ ଦେଖାଯାଇଛି। ତାପରେ ତାକୁ 10 ଦିନ ପାଇଁ ଗୋଟେ ଛୋଟ ପାତ୍ରରେ ପାଣି ନେଇକି ତାକୁ ଛାଡ଼ିଦେବେ, ସେଟା ଜର୍ମିନେସନ ହବ। ଜର୍ମିନେସନ ହେଇସାରିଲା ପରେ 10-12 ଦିନ ପରେ ଆପଣ ନେଇକି ସେଟା ସିମେଣ୍ଟ କୁଣ୍ଡରେ ଲଗେଇ ପାରିବେ। ଲଗେଇବାର ମଧ୍ୟ ପ୍ରଣାଳୀ ଅଛି ମ୍ୟାମ୍। ତାକୁ ଲଗେଇବେ କେମିତି, ଆପଣ ଯେମିତି ଗଛ କୁଣ୍ଡରେ ଲଗଉଛନ୍ତି ମଝିରେ ଲଗୁଛି ଗଛଟା ଆମର, ମଞ୍ଜିଟାକୁ କି ରାଇଜମଟାକୁ ଆମେ ମଝିରେ ନ ଲଗେଇକି କୁଣ୍ଡରୁ 2-3 ଇଞ୍ଚ ଛାଡି ଦେଇକି ସାଇଡ୍ରୁ ସାଇଡ୍ ସାଇଡ୍ରେ ଲଗା ଯାଏ। କଣ ହୁଏ ନା, ତାର ଯୋଉ ଚେର ଗୁଡାକ ଥାଏ ମଞ୍ଜିର ସେଟା କଏଲ ହେଇକି ଗୋଲ ଗୋଲ ହେଇକି ବଢେ, ତେଣୁକରି ଆମେ ସାଇଡ୍ରେ ଲଗେଇବା ଯଦ୍ୱାରା କି ସେ ସମୟ ପାଇବ ବଢିବା ପାଇଁ।
0: ତେବେ ମ୍ୟାଡାମ ଆମେ ଏଇଠି ଆମ ଶ୍ରୋତା ବନ୍ଧୁମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣିଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 FM ରେ। ତେବେ ମ୍ୟାଡାମ ଆମେ ପୁଣି ଥରେ ଆଲୋଚନାକୁ ଆମେ ଜାରି ରଖିବା। ଆମେ କଥା ହଉଥିଲେ ଆମର ମହିଳାମାନେ କେମିତି ତାଙ୍କର ଆୟକୁ ବୃଦ୍ଧି କରିବେ ଏଇ ପଦ୍ମଫୁଲ ଚାଷ କରିକି। ତେବେ ଆମେ ଏଇଠି ଆଉ ଟିକେ ଜାଣିବା ପାଇଁ ଚାହିଁବା ଯେ ପଦ୍ମଫୁଲ ଚାଷ କରିବାର ମୁଖ୍ୟ ପଦ୍ଧତିଟି କଣ।
1: ମଞ୍ଜିରୁ ରୋପଣ କରାଯାଏ ଏବଂ ରାଇଜମ ବା ଟ୍ୟୁବରୁ କରାଯାଏ। ମଞ୍ଜିଟି ଯେହେତୁ ତାର ଉପର କଭରିଂଟା ସାର୍ଟ ଥାଏ, ତ ଆମେ ସେଥିପାଇଁ କଣ କରନ୍ତି ନା, ଗୋଟେ ସ୍କାରିଫିକେସନ କହିକି ଗୋଟେ ପ୍ରୋସେସ ଅଛି ସେଇଟା କରନ୍ତି। ରାଇଜମରେ କରନ୍ତି ଆମର, ଯେତେବେଳେ ଲଗେଇବା ଟ୍ୟୁବର ବା ରାଇଜମ ସେଥିରେ ଆମେ ଦେଖିବା 3-4 ଗଣ୍ଠି ଯେମିତି ଥିବ, ଆଉ ସେଟାକୁ ଆମେ ସବୁବେଳେ ସୁଆଇକି ପୋତିବା ମାଟିରେ, ଯେତେବେଳେ କୁଣ୍ଡରେ ପୋତିବା ସେଟା ସିଧା ନ ପୋତିକି ସୁଆଇକି ପୋତିବା, ଏବଂ ତାର ଯେମିତି ପଏଣ୍ଟେଡ ବା ଅଗଭାଗଟି ଟିକେ ଉଠିକି ରହୁଥିବ, ଆଉ ବାକି ଅଂଶ ମାଟିରେ ଯେତେବେଳେ ପୋତିବା ସେଟା ଆମେ 30-40 ଡିଗ୍ରୀ ଟିକେ ବଙ୍କେଇକି ପୋତିବା, ଯଦ୍ୱାରା କି ଭଲ ଗ୍ରୋଥ ହୁଏ ବା ଭଲ ବଢେ ପଦ୍ମ ଗଛଟି।
0: ଯେମିତି ଆମେ ପୋଖରୀରେ ମଧ୍ୟ ପଦ୍ମଫୁଲ ଚାଷ କରୁଛେ, ଆଉ ଆପଣଙ୍କ ଯେମିତି କହିଲେ ଯେ ଆମେ କୁଣ୍ଡରେ ବା ସିମେଣ୍ଟ କୁଣ୍ଡରେ ମଧ୍ୟ ପଦ୍ମଫୁଲ ଚାଷ କରୁଛେ, ତାର କଣ କିଛି ଅଲଗା ପଦ୍ଧତି କିଛି ରହିଛି ନା ନାହିଁ? ଏଇ ସେମ୍ ପଦ୍ଧତି
1: ହିଁ, ସେଇଟା ଯାହାର ବଡ଼ ପୋଖରୀ ବା ଜାଗା ନଥିବ ଆମେ ସିମେଣ୍ଟ କୁଣ୍ଡରେ ଆଣିକି, ମହିଳାମାନଙ୍କ ପାଇଁ ମୁଁ କହିବି ବେଶୀ ସୁବିଧା ହବ, ଆପଣ ସିମେଣ୍ଟ କୁଣ୍ଡରୁ ହିଁ ଷ୍ଟାର୍ଟ କରନ୍ତୁ, ସମୟ କମ୍ ଦବାକୁ ପଡିବ ଏବଂ ଆପଣଙ୍କୁ ଖର୍ଚ୍ଚ କମ୍ ପଡିବ, ଆପଣଙ୍କୁ ଲାଭ ବେଶୀ ଦବ। ପଦ୍ଧତି ସେମ୍, କେବଳ ବଡ଼ ଜାଗାରେ କଲେ ଆମେ ସବୁର ଜିନିଷ ଅଧିକ ବହୁତ ଦରକାର, ସିମେଣ୍ଟ କୁଣ୍ଡରେ କମ୍ ଦରକାର। ଆମେ ଭାବୁଛେ କି ପୋଖରୀରେ ଗଭୀର ଅଛି ଆଉ ସିମେଣ୍ଟରେ କମ୍ ଗଭୀର, ସେମିତି କିଛି ନଥାଏ। ସିମେଣ୍ଟ କୁଣ୍ଡ ଯେତେବେଳେ ଚୟନ କରିବେ ସେତେବେଳେ ସିମେଣ୍ଟ କୁଣ୍ଡ ସବୁବେଳେ ଚେଷ୍ଟା କରିବେ 2 ଫୁଟ୍ ର ସିମେଣ୍ଟ କୁଣ୍ଡ ମିନିମମ୍ ଚୟନ କରିବେ, ଯାହାଦ୍ୱାରା କି ଆପଣ 1 ଫୁଟ୍ ର ମାଟି ଆଉ ଖତ ଦେବେ, ଆଉ 1 ଫୁଟ୍ରେ ଆପଣଙ୍କର ପାଣି ରହିବ, ସେଥିରେ ଗଛ ଆସିବ। ଆଉ ତାର ଚଉଡ଼ା ଯଦି ଆପଣ କହିବେ ଦେନ 3-5 ଫୁଟ୍ ଚଉଡ଼ା ଆଉ 2 ଫୁଟ୍ ଗଭୀର ସିମେଣ୍ଟ କୁଣ୍ଡଟି ଚୟନ କରନ୍ତୁ।
0: ଆଚ୍ଛା, କୋଉ ପ୍ରଜାତି ଚାରାଟି ବେଶୀ ଲାଭବାନ ହେଇଥାଏ?
1: ଦେଶୀ ତ ରହିଛି, ଯେହେତୁ ଆମର ନିଜର ଓଡ଼ିଶାରେ ମଧ୍ୟ ବିଭିନ୍ନ ପ୍ରକାର କିସମର ପଦ୍ମ, ଆମ ନିଜର ଅରିଜିନାଲିଟି ତାର। ଆମର 2 ପ୍ରକାର ଆକ୍ଚୁଆଲି ପଦ୍ମ ରହୁଛି, ଗୋଟେ ହଉଛି ସାଇଣ୍ଟିଫିକାଲି କହିଲେ ନେଲୁମ୍ବ ନୁସିଫେରା, ଆଉ ଗୋଟେ ହଉଛି ନେଲୁମ୍ବ ଲ୍ୟୁଟିଆ। ନୁସିଫେରାଟା ଯୋଉଟା ସେଟା ହଉଛି ଆପଣଙ୍କର ପିଙ୍କ କଲର, ପିଙ୍କ ଲାଇଟ ପିଙ୍କ ସେସବୁ ଭେରାଇଟିଟା, ତ ସେଇଠି ଆମର ବେଶୀ ଚାହିଦା ଓଡ଼ିଶାରେ ରହୁଛି, ମା ଲକ୍ଷ୍ମୀଙ୍କ ପାଖରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ସେଇଠି ବେଶୀ ପୂଜା ହଉଛି। ମୁଁ କହିବି ଆପଣ ସେଇ ଭେରାଇଟିଟା ଆଣ।

0: ଏଇ ପଦ୍ମ ଫୁଲ ଚାଷ କରିକି ଆମର ମହିଳାମାନେ ସରକାରୀ ସହାୟତା କିଛି ପାଆନ୍ତି କି?
1: ଆପଣ ସିମେଣ୍ଟ କୁଣ୍ଡ ଆଉ କିସମ ପାଇଁ ମିଶନ ଶକ୍ତି କିମ୍ବା ନ୍ୟାସନାଲ ହର୍ଟିକଲଚର ମିଶନ ଅଣ୍ଡରରେ ରହିଛି, ସେଇଠୁ ସବସିଡି ମିଳିବ କେବଳ ସିମେଣ୍ଟ କୁଣ୍ଡ ଆଉ କିସମ ପାଇଁ। ଆଉ ଆପଣଙ୍କର ଏମିତି ବି ଦେଖିଲେ ପଦ୍ମ ଚାଷର ମେଜର ଖର୍ଚ୍ଚ ହଉଛି ସେଇ ଦୁଇଟି। ଆପଣ ଯଦି ପ୍ରଥମ ବର୍ଷ ସିମେଣ୍ଟ କୁଣ୍ଡ କିସମରେ ଖର୍ଚ୍ଚ କରିଦେଇଥିବେ, ଦ୍ୱିତୀୟ ବର୍ଷକୁ ସେଇଟା ଆଉ ଖର୍ଚ୍ଚ ବି ନଥିବ, ଆପଣଙ୍କର କେବଳ ଲାଭବାନ ଯେତିକି ବିକ୍ରି କରିବେ। ଆଉ ପଦ୍ମ ଏକ ଏମିତି ଗଛ ଯୋଉଟା କି ଆପଣ ଦେଖିବେ ତାର ସବୁ ଅଂଶ ବିକ୍ରି ହୁଏ, ଯେମିତିକି ଫୁଲ ତାର ବିକ୍ରି ହୁଏ, ପତ୍ର ବି ଆପଣ ବିକି ପାରିବେ, ତାର ଯେତେବେଳେ ଶୁଖିଯାଏ ତାର ମଞ୍ଜିଟା ଆପଣ ବି ବିକ୍ରି ହଉଛି ଏବେ ବହୁତ ବହୁତ ଟଙ୍କାରେ, ତା ଚେର ମଧ୍ୟ ଖାଆନ୍ତି। ଆପଣ ଜାଣିଥିବେ କମଲ କକଡି କହିକି ଗୋଟେ ଜିନିଷ ଅଛି, ଯୋଉଟା କି ଆପଣ ବଡ ବଡ ରେଷ୍ଟୁରାଣ୍ଟ ବା ହୋଟେଲ ଗଲେ ସେଇଟା ଖାଆନ୍ତି। ତ ଏଇଟା ଗୋଟେ ମିରାକିଲ ପ୍ଲାଣ୍ଟ କହିଲେ ଚଳିବ, ତାର ସବୁ ଅଂଶ ଆମେ ବିକ୍ରି କରିପାରିବା।
0: ଆମେ ତ ଜାଣିଛେ ଯେ ବିଭିନ୍ନ ପ୍ରକାର ଯୋଉ ଆମେ ଚାଷ କରୁଛେ ସେଥିରେ ରୋଗ ପୋକର ସମସ୍ୟା ବହୁତ କିଛି ଥାଏ, ବିଶେଷଜ୍ଞ ମାନେ କେମିତି ଆମେ ତାକୁ ନିରାକରଣ କରିବା ସେଇ ସମ୍ପର୍କରେ ମଧ୍ୟ ସୂଚନା ଦିଅନ୍ତି। ସେମିତି ପଦ୍ମ ଚାଷ ସମୟରେ କେଉଁ ରୋଗ ପୋକର ସମସ୍ୟା ଦେଖା ଦିଏ ଆଉ ତାର ଆମେ ପରିଚାଳନା କିଭଳି ଭାବରେ କରିବା?
1: ପଦ୍ମରେ ବିଶେଷ କରି ବେଶୀ ରୋଗ ପୋକ ହୁଏନି, କିଛି ରୋଗ ପୋକ ଥାଏ। କଣ ହୁଏ ନା ପତ୍ରକୁ ଜଉ ପୋକ ଖାଇଯାନ୍ତି ବେଳେ ବେଳେ, ସେତେବେଳେ ଆପଣ ନିମ୍ ଅଏଲ କହିକି ଗୋଟେ ଅଛି, ସେଇଟା ଆପଣ 5 ml ପ୍ରତି ଲିଟରରେ ଦେଇକି ସେଇଟା ସ୍ପ୍ରେ କରିପାରିବେ। ନଚେତ କଣ ହୁଏ, ପତ୍ରଟା ତାର ଶୁଖି ଆସେ, ହଳଦିଆ ପଡେ ତାପରେ ଶୁଖିଯାଏ। ଏହାର 3 କାରଣ ଅଛି। ପ୍ରଥମେ ଶୀତ ଦିନେ ଏଇଟା ଶୁଖିଯାଏ, ଆପଣ ପଦ୍ମ ଫୁଲ ଦେଖିଥିବେ ଖରା ଆଉ ବର୍ଷା ଦିନେ ବହୁତ ଭଲ ବଢେ, ଭଲ ଫୁଲ ଦିଏ। ଶୀତ ଦିନେ ତାର କଣ ହୁଏ ନା ପତ୍ର ଗୁଡାକ ସବୁ ଶୁଖିଯାଏ ଆଉ ଫୁଲ ବି ଆସେନି ସେଇ ଟାଇମରେ, ସେଥିପ୍ରତି ଆପଣ ବ୍ୟସ୍ତ ହେବେନି, ଶୀତ ଦିନେ ନର୍ମାଲି ପତ୍ର ଶୁଖେ। ଦ୍ୱିତୀୟରେ ଖରା ଦିନେ ବହୁତ ଖରା ହେଲେ ଯାହାକୁ ଆମେ କହୁଛେ ସନ୍ବର୍ନ କହିକି ସେଥିରେ ଶୁଖିଯାଏ ପତ୍ରଟି, ସେଥିପାଇଁ ଆପଣଙ୍କୁ କରିବେ 30-40% ର ଗୋଟେ ସେଡ୍ ନେଟ୍ ଆଣିକି ଉପରେ ଲଗେଇଦେବେ, ଯଦ୍ୱାରା କମ୍ ଟିକେ ସନ୍ଲାଇଟ୍ ପଡିବ। ଥାର୍ଡରେ କଣ ହୁଏ ନା, ଯଦି ପାଣିର ପିଏଚ୍ କହୁଛନ୍ତି ଆମେ, ପିଏଚ୍ ଟା ଇମ୍ବାଲାନ୍ସ ଥିବ ତାହେଲେ ମଧ୍ୟ ପତ୍ରଟା ଶୁଖିଯିବ। ସେଥିପାଇଁ ଆମେ କଣ କରିବା ନା ଅର୍ଗାନିକ ଫର୍ଟିଲାଇଜର ମାନେ ଯେମିତିକି ଭର୍ମି କମ୍ପୋଷ୍ଟ ହେଲା ସେସବୁ ଆଣିକି ଆପ୍ଲାଏ କରିବା ଆମେ କୁଣ୍ଡରେ।
0: ଆପଣଙ୍କ କଥା ଅନୁସାରେ ଏଇ ପଦ୍ମ ଫୁଲ ଚାଷ କରି ମହିଳାମାନେ ସ୍ୱାବଲମ୍ବନଶୀଳ ହେଇପାରିବେ?
1: ନିଶ୍ଚିନ୍ତ ହୋଇପାରିବେ। ଷ୍ଟାର୍ଟ କରନ୍ତୁ 20-50 କୁଣ୍ଡ, କାରଣ ପ୍ରତି କୁଣ୍ଡରେ ଧର ଆପଣଙ୍କୁ ଖର୍ଚ୍ଚ ପଡିଯିବ 1000-1200। 50 କୁଣ୍ଡ ହେଲେ ଆପଣ ଲାଭ ପାଇଯିବେ ମିନିମମ 80-90 ହଜାର। ତ ଆପଣ ନିହାତି ସ୍ୱାବଲମ୍ବୀ ହେଇପାରିବେ, ଆପଣଙ୍କୁ ସମୟ ମଧ୍ୟ କମ୍ ଦରକାର, ଖର୍ଚ୍ଚ କମ୍ ଆଉ ଚାହିଦା ବେଶୀ। ପଦ୍ମର ଆମ ଓଡ଼ିଶାରେ ଆଉ ପୁରୀ ଜିଲ୍ଲାରେ ତ ବହୁତ ଚାହିଦା, ଶ୍ରୀ ଜଗନ୍ନାଥଙ୍କର ଗୋଟେ ବେଶ ମଧ୍ୟ ଅଛି ପଦ୍ମ ବେଶ କହିକି। ତ ଆପଣ ନିହାତି କରନ୍ତୁ, ସ୍ୱାବଲମ୍ବୀ ହୁଅନ୍ତୁ।
0: ଆମେ ଯେ ସବୁବେଳେ ସ୍ୱପ୍ନ ଦେଖେ ଯେ ଆମେ ଆଗାମୀ ଦିନରେ କଣ କରିବା, ତେଣୁ ଆଗାମୀ ଦିନ ପାଇଁ ପଦ୍ମ ଫୁଲ ଚାଷଟି କେତେ ଲାଭଜନକ ହବ ବୋଲି ଆମେ ସମ୍ଭାବନା କରିବା?
1: ଆଗାମୀ କଣ କାହିଁ କହିବା, ଆମେ ଏବେଠୁ ହିଁ କରିବା, ଆଗାମୀ ଦିନରେ ତ ବହୁତ ତାର ଫାଇଦା ଅଛି, ଆପଣ ଏବେଠୁ ହିଁ ଷ୍ଟାର୍ଟ କରନ୍ତୁ। ସବୁ ଚାଷର ବହୁତ ଫାଇଦା ଅଛି, କିନ୍ତୁ ଫୁଲ ଚାଷ ତା ମଧ୍ୟରେ ବେଶୀ ଫାଇଦା ଦିଏ, ତା ମଧ୍ୟରେ ଆପଣ ପଦ୍ମଟାକୁ ବେଶୀ 3-4 ଲାଭ ପାଇପାରିବେ। ତ ଆପଣଙ୍କର ବିଭିନ୍ନ ଭେରାଇଟି ଆପଣ ଅନଲାଇନ୍ରୁ ବା ବାଙ୍ଗାଲୋର କୋଲକାତାରୁ ଆଣନ୍ତୁ। ମାଣବସା ବା କାର୍ତ୍ତିକ ମାସରେ କଣ ହୁଏ ନା, ସେଇଟା 40-50 ଗୋଟେ ଫୁଲ ବିକ୍ରି ହୁଏ, ନର୍ମାଲି ଆପଣ 20 ବିକୁଥିବେ ସେଇ ଟାଇମ୍ରେ 40-50 ହିସାବରେ ବିକ୍ରି ହୁଏ। ତ ଚାହିଦା ତ ରହିଛି, ଆପଣ ଭଲ କିସମ ଚୟନ କରନ୍ତୁ, ଯେମିତି ସାଇଣ୍ଟିଫିକାଲି ୟୁଜ୍ କରନ୍ତୁ ଏବଂ ସ୍ୱାବଲମ୍ବୀ ହୁଅନ୍ତୁ।
0: ଯାଉ ମ୍ୟାଡାମ, ଆପଣ ଆମ କୋଠଘରକୁ ଆସିଲେ, ଆଉ ମହିଳାମାନେ କେମିତି ପଦ୍ମ ଫୁଲ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେଇପାରିବେ ସେ ସମ୍ପର୍କରେ ଆମକୁ ସୂଚନା ଦେଲେ। ତେବେ ଶେଷରେ ଆପଣ ଆଉ କଣ କହିବେ ଆମ ମହିଳାମାନଙ୍କୁ ଯାହାଦ୍ୱାରା କି ସେମାନେ ଆଉ ଅଧିକ ସଚେତନ ହେବେ ଏଇ ଚାଷ କରି?
1: ମୁଁ ଏଠି କହିବି, ଆଜିର ନାରୀ କୋଉ କ୍ଷେତ୍ରରେ ମଧ୍ୟ ପଛରେ ନାହାନ୍ତି, ଆପଣ ଜାଣୁଥିବେ ସବୁ କ୍ଷେତ୍ରରେ ନାରୀମାନେ ଆଗରେ ଅଛନ୍ତି। ଚାଷ ସହିତ ମଧ୍ୟ ଆପଣ ଏଇଟା ଦିନକୁ ଘଣ୍ଟେ ଦିଅନ୍ତୁ ଆଉ ଆପଣ ଏଥିରୁ 3-4 ଲାଭ ପାଆନ୍ତୁ। ମୁଁ ସବୁ ନାରୀମାନଙ୍କୁ କହିବି କି ଆପଣ ଆଗେଇ ଆସନ୍ତୁ ଆମର ଫୁଲ ଚାଷ ପାଇଁ। ଆମ ଓଡ଼ିଶାରେ ଏତେ ପର୍ବପର୍ବାଣି ଅଛି, ଏତେ ମନ୍ଦିର ଅଛି, ଯେତେବେଳେ ପୂଜା ପର୍ବାଣି ହୁଏ ଆମେ ଫୁଲ ପାଇଁ କୋଲକାତାରୁ ବାଙ୍ଗାଲୋରରୁ ଉପରେ ଡିପେଣ୍ଡ କରୁଥିଲେ, ଏବେ କିନ୍ତୁ ଆମର ସବୁ ଚାଷୀମାନେ ବିଭିନ୍ନ ଗଭର୍ଣ୍ଣମେଣ୍ଟର ସହାୟତାରେ।
0: ଯାହା ହଉ ମ୍ୟାଡାମ, ଆପଣ ଆମ କୋଠଘରକୁ ଆସିଲେ, ଏ ସମ୍ପର୍କରେ ଆମ ଚାଷୀ ଭଉଣୀମାନଙ୍କୁ ମତାମତ ଦେଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ବୁଝିଲ ସୁଧା, ଆମର ବିଶେଷଜ୍ଞ ମହୋଦୟା ଏଇ ଯୋଉ ପଦ୍ମ ଫୁଲ ଚାଷ ସମ୍ପର୍କରେ ସବୁ କଥା ବୁଝି କହିଛନ୍ତି, ଆଉ ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳରେ ପଦ୍ମ ଫୁଲ ଚାଷ ପାଇଁ ପରିବେଶ ଭଲ ରହିଛି, ତେଣୁ ଆଉ ପଦ୍ମ ଫୁଲର ମଧ୍ୟ ଚାହିଦା ଯଥେଷ୍ଟ ଅଧିକ ରହିଛି। ପଦ୍ମ କେଶର, ପଦ୍ମ ନାଡ଼, ୟାର ମଧ୍ୟ ବ୍ୟବହାର ରହିଛି ବିଭିନ୍ନ କ୍ଷେତ୍ରରେ। ଆମର ଭଉଣୀମାନେ ଯଦି ପଦ୍ମ ଫୁଲ ଚାଷ କରି ଆଗେଇ ଯିବେ, ନିଶ୍ଚିତ ଭାବରେ ସେମାନେ ଲାଭବାନ ହେବେ।

0: ଆମର ଧାନଟା ମଣ୍ଡିରେ ବିକ୍ରି ହେଉଛି, ବିରି ମଧ୍ୟ ମଣ୍ଡିରେ ବିକ୍ରି ହେଉଛି, ବଳଙ୍ଗା ଏରିଆଟା ଆଜ୍ଞା ପନିପରିବା ଏରିଆ, ତେଣୁ ଆମର ଗାଁରେ ମଧ୍ୟ ବେପାରୀ ଅଛନ୍ତି। ଯଦି ଜଣେ ମହିଳା ନିଜ ବାଡ଼ିରୁ କିଛି ଫସଲ ତୋଳି ଦେଲା ବି ଗାଁରେ ଆସି ବେପାରୀ ଦୁଇ ଟାଇମ୍ ହାଜର ନେଇପାରିବେ ସେ।
1: ଆଚ୍ଛା, ତା ମାନେ ଏଇ ଚାଷ କରି ତମେ ବହୁତ ଖୁସି ଅଛ?
0: ଆଜ୍ଞା, ମୁଁ ବହୁତ ଖୁସି ଅଛି।
1: ଆଚ୍ଛା, କେତେ ବର୍ଷ ହେଲାଣି ଏଇ ଚାଷକୁ ଆପଣେଇଲେଣି?
0: ମୁଁ 2018 ମସିହାରୁ ଚାଷକୁ ଆପଣେଇଲେଣି।
1: ତ ଏଇ ଯୋଉ ଜମି ସବୁ କଣ ନିଜସ୍ୱ ନା ନାହିଁ?
0: ଆଜ୍ଞା, ମୋର ନିଜସ୍ୱ।
1: ବିହନ ସଂଗ୍ରହ କରୁଛନ୍ତି ବା କୌଣସି ପ୍ରକାରର ଯଦି ରୋଗ ପୋକ ସମସ୍ୟା ହେଲା ତାକୁ କିଭଳି ଭାବେ ପରିଚାଳନା କରୁଛନ୍ତି?
0: ଆମର ରୋଗ ପୋକ ହେଲେ ତ ଆମେ ସାଧାରଣତଃ ସେଇ ଲୋକାଲରେ ଯୋଉ ସାର ଦୋକାନ ଅଛି ସେଇଠୁ ମେଡିସିନ ଆଣିକି ପକାଉ, ନାହିଁ ତ ଆଉ ଅଲଗା ଜାଗାରେ ବି ଅଛି। ଯଦି କୌଣସି ପୋକ ଲାଗିଲା ପତ୍ର ବି ନେଇକି ଦେଖେଇକି କୌଣସି ରୋଗ ହେଉଛି କି ମୋବାଇଲରେ ଫଟୋ ମଧ୍ୟ ନେଇକି ଦେଖେଇଲେ ସେମାନେ ମେଡିସିନ ଦିଅନ୍ତି, ସ୍ପ୍ରେୟାର ମେସିନରେ ଆମେ ପକାଉ।
1: ତେବେ ଆଗକୁ ଆଉ କଣ କରିବେ ବୋଲି ଭାବିଛନ୍ତି?
0: ଆଗକୁ ଗୋଟେ ଲକ୍ଷ୍ୟ ଅଛି, ସମ୍ପୂର୍ଣ୍ଣ ଭାବରେ ଛତୁ ତ ମୁଁ ଚାଷ ମଧ୍ୟ କରେ କିନ୍ତୁ ଗୋଟେ ସେଡ୍ କରିକି ଛତୁ ଚାଷ କରିବି।
1: ତେବେ ଶେଷରେ ଆମର ଏଇ ମହିଳାମାନଙ୍କ କଣ କହିବ, ସେମାନେ ଆଉ କଣ କରିବେ ଯାହାଦ୍ୱାରା କି ତମେ ଯେମିତି ନିଜ ଗୋଡ଼ରେ ନିଜେ ଠିଆ ହୋଇ ଏତେ ପ୍ରକାରର ଚାଷ କରି ଯେ ଆତ୍ମନିର୍ଭରଶୀଳ ହେଇପାରିଛ, ଘରକୁ ଚଳେଇ ପାରୁଛ, ପିଲାମାନଙ୍କୁ ଭଲରେ ପାଠ ପଢ଼େଇ ପାରୁଛ, କେମିତି କରୁଛ ଯାହାଦ୍ୱାରା କି ତମ କଥା ଶୁଣି ଭଉଣୀମାନେ ମଧ୍ୟ ସେଇଭଳି ଭାବରେ କରିବେ ଏବଂ ଚେଷ୍ଟା କରିବେ ଯୋଉ ଭଉଣୀମାନେ କିଛି କରୁନାହାନ୍ତି?
0: ମୁଁ ଏତିକି କହିବି ସବୁ ଭଉଣୀମାନଙ୍କୁ ଯେ ଆମେ ଅଯଥା ସମୟ ନେବାନି କି ମନେ ମନେ ଭାବିବାନି ଯେ ଆମେ କିଛି କରିପାରିବୁନୁ ବୋଲି। ଆମେ ସବୁ କରିପାରିବା, ସେଇ ଗୋଟିଏ ବାର୍ତ୍ତା, ଆମେ କରିବା, ଆମେ ପାରିବା, ସବୁ ଆମେ କରିପାରିବା। ଆମେ ଯଦି ନିଜେ ମନ ଦୃଢ଼ କରିବା ଆଉ ନିଶ୍ଚିତ ପାରିବା, ଚାଷ ଅତି ସହଜ ଆଉ ଲାଭଦାୟକ ମଧ୍ୟ, ତେଣୁ ଆମେ ଚାଷକୁ ଆପଣେଇବା ଉଚିତ। କିଛି ଲୋକ କହନ୍ତି ସ୍ତ୍ରୀ ଲୋକ, ଆମ ଗ୍ରାମାଞ୍ଚଳରେ କହନ୍ତି ସ୍ତ୍ରୀ ଲୋକମାନେ ବିଲରେ ଖଟୁଛନ୍ତି, ଏଇଟା କିଛି ଲଜ୍ଜାଜନକ କଥା ନୁହଁ, ସମ୍ମାନର କଥା। ସମ୍ମାନରେ ବଞ୍ଚିବା, ରୋଜଗାରକ୍ଷମ ହେବା, ନିଜ ଗୋଡ଼ରେ ନିଜେ ଠିଆ ହେବା, ନିଶ୍ଚିତ ଚାଷକୁ ଆପଣେଇକି ଦେଖାନ୍ତୁ। ବହୁତ ଲୋକ କୁହନ୍ତି ପାଠ ଆମେ ପଢ଼ିନୁ ଚାକିରି କରିପାରିବୁନୁ ରୋଜଗାର କରିପାରିବୁନୁ, କିନ୍ତୁ ବହୁତ ଲୋକ ପାଠ ପଢ଼ିକି ମଧ୍ୟ ଚାଷ କରୁଛନ୍ତି। ଚାଷ ଲାଭଦାୟକ ବହୁତ, ଆଉ ଚାଷକୁ ଆପଣାନ୍ତୁ, ପରିବାର ପ୍ରତିପୋଷଣ କରନ୍ତୁ, ଭଲ ପନିପରିବା, ସତେଜ ପନିପରିବା ନିଜେ ବି ଖାଇପାରିବେ। ଆଜିକାଲି ବଜାରରେ ଯୋଉ ବିଷମୁକ୍ତ ପରିବାରୁ ମୁକ୍ତ ରୁହନ୍ତୁ। ଆଉ ପରିଶେଷରେ ଗୋଟିଏ ବାର୍ତ୍ତା ମୋର ପ୍ରଥମେ ବି କହିଥିଲି ଆଉ ଶେଷରେ ମଧ୍ୟ ସେଇ ଗୋଟିଏ ବାର୍ତ୍ତା କହିବି, ମହିଳାମାନେ ସବୁ କରିପାରିବା, କରିବା ଏବଂ ପାରିବା।
1: ଯାଅ ଭଉଣୀ, ବହୁତ ସୁନ୍ଦର କଥା କହିଲ ଯେ ଆମେ କରିବା ଆମେ ପାରିବା। ନିଶ୍ଚିତ ଭାବରେ ମହିଳାମାନେ ଯଦି ଏଇ ଚାଷକୁ ଆପଣେଇବେ ନା, ନିଶ୍ଚିତ ଭାବରେ ଆମ ଦେଶ ଆଗକୁ ଯିବ, ଆମ କୃଷି କ୍ଷେତ୍ର ମଧ୍ୟ ବହୁତ ଆଗକୁ ଯିବ। ତେବେ ଯାହା ଭଉଣୀ, ତମେ ଆମ କୋଠଘରକୁ ଆସିଲ, ଜର ଚାଷ ସମ୍ପର୍କରେ କହିଲ, ସେଥିପାଇଁ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର। ଶୁଣିଲଟି ଜଗା ନା, ଭଉଣୀ କିଭଳି ଭାବରେ ତାଙ୍କର ଆତ୍ମବିଶ୍ୱାସ ବଳରେ ସେ ସମନ୍ୱିତ ଉପାୟରେ ଚାଷ କରି ନିଜର ଘରକୁ ବହୁତ ସୁରୁଖୁରୁରେ ଚଳେଇ ପାରିଛନ୍ତି। ତେବେ ଆମେ ଭଉଣୀକୁ ଆମ କୋଠଘର ତରଫରୁ ପୁଣି ଥରେ ଧନ୍ୟବାଦ ଦେଇଦେବା। ହେଲେ ଜଗାନା, ହେଇଟି କୋଠଘର ସେଇ କାନ୍ଥକୁ ଟିକେ ଅନେଇବଟି।
2: ହଁ ସୁଧା, ସମୟ ହେଇଗଲା, ଘରକୁ ଫେରିବା, ପୁଣି ଭେଟ ହବ ଆସନ୍ତା କାଲି।
1: ନିଶ୍ଚିତ ଭାବରେ, ଆମର ତ ସବୁଦିନ ଆମେ କୋଠଘରକୁ ଆସୁଛେ, ବିଭିନ୍ନ ପ୍ରକାର ଆଲୋଚନା କରୁଛେ, ଆଉ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ତେବେ ଶେଷ କରିବା ପୂର୍ବରୁ ଆମେ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କିଷାନ ବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନକୋଡ ହେଉଛି 752001। ତେବେ ଆଜିର କୋଠଘରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା,
2: ଆଉ ମୁଁ ଜଗନ୍ନାଥ, ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା କରିଥିଲେ ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ। ଶ୍ରୋତବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟିକୁ ଶୁଣନ୍ତୁ ଆର୍ଯ୍ୟୁ କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ଅନ୍ନୁ ମଲ୍ଲିକ।

ଅଲକା ଏଡ୍ନିଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ କଥାଚିତ୍ର ସାଜନ୍। ଗୀତ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ନାଦିମ ଶ୍ରବଣ।

ଅଙ୍ଗାରେ କଥାଚିତ୍ରର ଗୀତଟିକୁ ଆସନ୍ତୁ ଶୁଣିବା। ଅଲକା ୟାଗ୍ନିକ ଏବଂ ଅଭିଜିତଙ୍କ କଣ୍ଠରେ ଗୀତଟିକୁ ରଚନା କରିଛନ୍ତି ଜାଭେଦ ଅଖତର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଆଦେଶ ଶ୍ରୀବାସ୍ତବ।

ଜାଭେଦ ଅଖତରଙ୍କ ଗୀତ ରଚନାରେ ଶୁଣନ୍ତୁ ଅର୍ଜୁନ ପଣ୍ଡିତ କଥାଚିତ୍ର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଂଯୋଜନା।

ଜାଭେଦ ଅଖତରଙ୍କ ଗୀତ ରଚନାରେ ଶୁଣନ୍ତୁ ଅର୍ଜୁନ ପଣ୍ଡିତ କଥାଚିତ୍ର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ସଂଯୋଜନା କରିଛନ୍ତି ଦିଲୀପ ସେନ ସମୀର ସେନ।

ଜସ୍ମିନ୍ଦନ ନରୁଲା ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଶୁଣନ୍ତୁ ଆ ଅବ୍ ଲୋଡ଼ ଚଲେ କଥାଚିତ୍ର ଗୀତଟିକୁ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ପରେ ପରେ ସମାଚାର ସନ୍ଧ୍ୟା ଏବଂ ଇଂରାଜୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ପେଟ୍ରୋଲ ବ୍ୟବହାରରେ ଟିକେ ନିୟନ୍ତ୍ରଣ ଆଣିବାକୁ ପଡିବ, କାହିଁକି ନା ପ୍ରକୃତରେ ପେଟ୍ରୋଲର ଅଭାବ ଆଗକୁ ହେଇପାରେ ଏବଂ ତାର ରେଟ୍ ମଧ୍ୟ ଧୀରେ ଧୀରେ ଧୀରେ ଧୀରେ ବଢି ଚାଲିଛି।
1: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ମଧ୍ୟ ଆଇଓସିଏଲ୍ର ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ ବୋଲି ଶ୍ରୀ ସିଲ୍ କହିଛନ୍ତି।
2: ଅଏଲ କମ୍ପାନୀ କି ଓର ସେ ଫିର ସେ ହମ ସଭି ଲୋକଙ୍କୁ ଆଶ୍ୱସ୍ତ କରନା ଚାହତେ ହେଁ ଚୁକି ଜୋ ବୀଚ ମେ ଏକ ଦୋ ଦିନ ଆଡିସନାଲ ସ୍ପାଇକ ଆୟା ଥା ଡିମାଣ୍ଡ ମେ ଏକଦମ ସେ 37% କା ଗ୍ରୋଥ हो गया था और लंबा क्यू सब जगह पर लगा था, उसकी वजह से टेम्परेरी कहीं कहीं पे जो ड्राई आउट हुए थे उसको भी काफी अब इम्प्रूव कर लिया गया है और सभी सप्लाई लोकेशंस को सभी कंपनियों को निर्देशित कर दिया गया है।
1: ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଶ୍ରୀ ଗୋପାଳନ କହିଛନ୍ତି ଜୁଲାଇ ମାସ ପହିଲାରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
3: ଓଡ଼ିଶାରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ କରାଯିବ। କ୍ୱାଲିଫାଇଂ ଡେଟ୍ ହେଲା 1/7/2026। ସେ ତାରିଖରେ ଯେଉଁମାନଙ୍କର କ୍ୱାଲିଫିକେସନ ଅଛି, ଯାହାର ଯୋଗ୍ୟତା ଅଛି, ସମସ୍ତଙ୍କୁ ଇନକ୍ଲୁଡ କରାଯିବ। ଏହାର ପ୍ରିପାରେସନ 20/5 ଆରମ୍ଭ ହେବ। 20/5 ଯାଏଁ ସେ ଟ୍ରେନିଂ ପ୍ରିଣ୍ଟିଂ ଇଏ ଗୁଡ଼ାଟା ଆରମ୍ଭ ହେବ। ତାପରେ ହାଉସ ଟୁ ହାଉସ ଘର ଘରକୁ ବିଏଲ୍ଓ ମାନେ ବୁଲିବେ। 30/5 ଯାଏଁ ବିଏଲ୍ଓ ମାନେ ଘର ଘରକୁ ବୁଲିବେ। ତାପରେ ରେସନାଲାଇଜେସନ ଅଫ ପୋଲିଂ ଷ୍ଟେସନ 28/6 ହେଇଯିବ। ଡ୍ରାଫ୍ଟ ରୋଲ 5/7/2026 ପବ୍ଲିଶ ହେବ। କ୍ଲେମ୍ସ ଆଣ୍ଡ ଅବଜେକ୍ସନ କାହାର ଆପତ୍ତି ଅଭିଯୋଗ ଥିଲେ ସେଇଟା 5/7-4/8 ଯାଏଁ ଗ୍ରହଣ କରାଯିବ। ତାପରେ ତା ଉପରେ ଆକ୍ସନ ନେବାଟା, ନୋଟିସ ଇସ୍ୟୁ କରିବା, ତାଙ୍କ ଶୁଣାଣି ଏଗୁଡ଼ାଟା 5/7 ଆରମ୍ଭ କରି 2/9/2026 ଯାଏଁ ଚାଲୁ ରହିବ। ଫାଇନାଲ ଡେଟ୍ ଅଫ ପବ୍ଲିକେସନ ହେଲା 6 September 2026, ମାନେ 6 September 2026 ହେବ। ଆଜିର ଅବସରରେ ରାଜ୍ୟରେ ଥିବା 3,34,00,000 ଇଲେକ୍ଟ୍ରିକ ଆମ ପାଇଁ ସମସ୍ତଙ୍କ ପାଇଁ ଆମର ଏନ୍ୟୁମରେସନ ଫର୍ମ ଛପା ହେବ। ଏବେ ଯାଏଁ 94.61% ଅଲରେଡି ମ୍ୟାପିଂ କରିଦେଇଛୁ ଆମେ। ତାର ଅର୍ଥ ହେଲା 94.61% ଲୋକଙ୍କୁ ବିଶେଷ କିଛି ଅସୁବିଧା ହେବ ନାହିଁ।
1: ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ କାର୍ଯ୍ୟ କରିବ। କେନ୍ଦ୍ର ସରକାର ଏହି ଆଇନ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିବିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହନ୍ତି,
4: ବିକଶିତ ଭାରତ ଜି ରାମଜୀ ଅଧିନିୟମ କି ଅଧିସୂଚନା ଜାରି କରିଦି ଗଈ ହେ। 1 July ସେ ଅବ ବିକଶିତ ଭାରତ ଜି ରାମଜୀ ଯୋଜନା କେ ଅନ୍ତର୍ଗତ ଗ୍ରାମୀଣ କ୍ଷେତ୍ର ମେ ରୋଜଗାର ଚାହନେ ବାଲେ ହମାରେ ମଜଦୁର ଭାଇଓ କୋ ବହନୋ କୋ ଅବ ସୌ ନହିଁ ସାଲ ମେ 125 ଦିନ କା ରୋଜଗାର ଦିଆ ଯାଏଗା। ବୀଚ କେ ସମୟ ମେ ମନରେଗା କେ ସାରେ ପ୍ରାବଧାନ ଲାଗୁ ରହେଙ୍ଗେ। ଅଧୁରେ କାମ ଅଭି 1 July କେ ପହଲେ ତକ ମନରେଗା କେ ଅନ୍ତର୍ଗତ ହି ପୁରେ କିଏ ଯାଇଙ୍ଗେ। ଅଭି ବ୍ୟାପକ ପୈମାନେ ପର ରାଜ୍ୟ ସେ ସଲାହ ମସୱରା କରକେ ନିୟମ ବନାନେ କି ପ୍ରକ୍ରିୟା ଜାରି ହେ।
1: ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି।
5: ଓଡ଼ିଶା ଖଣି ନିଗମ ଏବଂ ଆଜି 2025-26 ଯେତେବେଳେ ଆମେ ଦେଖୁଛନ୍ତି ସେଇ 1 କୋଟି ଟଙ୍କାରୁ ଏ କାରବାରକୁ ବୃଦ୍ଧି କରିକିରି ଆଜି 25,000 କୋଟି ଟଙ୍କାରେ ପହଞ୍ଚି ପାରିଛି ଆମ ଓଡ଼ିଶାର ପ୍ରତିଷ୍ଠିତ ଥିବା ସୁନାମଧନ୍ୟ OMC। ଏଣୁ ନିଶ୍ଚିତ ଭାବରେ ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବାରେ ପ୍ରତିବର୍ଷରେ ଇଏ ଆଜି ସକ୍ଷମ ହୋଇପାରିଛି ଓଡ଼ିଶା ଖଣି ନିଗମ ଆମ ଓଡ଼ିଶାର, ଏବଂ ଏହା ଦେଶର ମଧ୍ୟ, କେବଳ ଓଡ଼ିଶାର ନୁହଁ, ଦେଶର ମଧ୍ୟ ଏକ ଅଗ୍ରଣୀ ଅନୁଷ୍ଠାନ ହିସାବରେ ଆମ ସାମ୍ନାରେ ଆଜି ଛିଡ଼ା ହୋଇଛି। ଏବଂ ମୂଲ୍ୟବାନ ଖଣିଜ ସମ୍ପଦ ତାକୁ କିଭଳି ଭାବରେ ସେ ବ୍ୟବହାର କରିବ ସେଥିପାଇଁ OMC ଓଡ଼ିଶା କେନ୍ଦୁଝର ଜିଲ୍ଲାର ବାଙ୍ଗୁର କ୍ରୋମାଇଟ୍ ଖଣିରୁ ପ୍ଲାଟିନମ୍ ଗ୍ରୁପ୍ ଏଲିମେଣ୍ଟ ଉତ୍ତୋଳନ କରିବାରେ ଆଜି

ଆକାଶବାଣୀ ପୁରୀ ଶୁଣିଲେ ସମାଚାର ସନ୍ଧ୍ୟା ଏବଂ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆମ ଆଇନ ଆମ ସୁରକ୍ଷା। ଉପସ୍ଥାପନା କରିଛନ୍ତି ପ୍ରିୟଦର୍ଶିନୀ ସାହୁ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: କୋର୍ଟ ଅଫ୍ ଏ ମାଜିଷ୍ଟ୍ରେଟ୍ ସେକେଣ୍ଡ କ୍ଲାସ୍, ଯିଏକି ଗୋଟିଏ ବର୍ଷର କାରାଦଣ୍ଡ ଏବଂ 5,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ଥିବା ଅପରାଧର ବିଚାର କରିପାରିବେ। ଠିକ୍ ସେମିତି ଦେୱାନୀ ମାମଲାରେ ଯଦି ସମ୍ପତ୍ତିର ମୂଲ୍ୟାଙ୍କନ 100 ଟଙ୍କାରୁ 50,000 ଟଙ୍କା ମଧ୍ୟରେ ହୋଇଥିବ, ଏହାର ବିଚାର ମୁନସିଫ୍ କରିପାରିବେ। ଆଉ ଯଦି ମୂଲ୍ୟ 10,000 ଭିତରେ ହୋଇଥିବ ଏବଂ ଗ୍ରାମାଞ୍ଚଳରେ ସମ୍ପତ୍ତି ଉପରେ ବିବାଦ ଥିବ, ତାହେଲେ ମୁନସିଫ୍ ସେହି ମାମଲାକୁ ଗ୍ରାମ ନ୍ୟାୟାଳୟ ପାଖକୁ ପଠାଇଦେବେ। ତେବେ ଯଦି ସମ୍ପତ୍ତିର ମୂଲ୍ୟ 50,000 ଟଙ୍କାରୁ 5,00,000 ଭିତରେ ହୋଇଥିବ, ତାହେଲେ ମାମଲାଟିକୁ ସବ୍ ଜଜ୍ ବିଚାର କରନ୍ତି। ଆଉ 5,00,000ରୁ ଉର୍ଦ୍ଧ୍ୱ ସମ୍ପତ୍ତି ମାମଲାକୁ ଜିଲ୍ଲା ଜଜ୍ ବିଚାର କରନ୍ତି। ଆଉ ବର୍ତ୍ତମାନ ଡିଜିଟାଲ ଯୁଗରେ ଲୋକଙ୍କ ସୁବିଧାରେ ଆଇନ ସହାୟତା ଯୋଗାଇବା ପାଇଁ ପ୍ରାୟତଃ ସବୁ ଜିଲ୍ଲାରେ ଇ କୋର୍ଟ ସ୍ଥାପନ ହୋଇଛି। ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ଡିଜିଟାଲି ଶୁଣାଣି ହେଉଛି। ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ଗାଁରୁ ସହର, ଧନୀଠାରୁ ଗରିବ, ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ସମସ୍ତଙ୍କ ଅଧିକାରର ସୁରକ୍ଷା କରିଥାଏ ନ୍ୟାୟାଳୟ। ସେଥିପାଇଁ ତ ଭାରତର ଆଇନ କାନୁନର ଆତ୍ମା ହେଉଛି ଭାରତୀୟ ନ୍ୟାୟପାଳିକା ବ୍ୟବସ୍ଥା। ଶ୍ରୋତାବନ୍ଧୁ, ବର୍ତ୍ତମାନର ଡିଜିଟାଲ ଯୁଗରେ ଯୋଗାଯୋଗଠାରୁ ଆରମ୍ଭ କରି ଇ କମର୍ସ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍ ଯୋଗୁଁ ସମ୍ଭବ ହୋଇପାରୁଛି। ଆଉ ଏହା ସହିତ କିଛି ଅସାଧୁ ବ୍ୟକ୍ତିମାନେ ଲୋକମାନଙ୍କର ସରଳତା ଏବଂ ଅଜ୍ଞାନତାର ସୁଯୋଗ ନେଇ ଅନେକ ପ୍ରକାର ଠକେଇ କରୁଛନ୍ତି। ତେବେ ଶ୍ରୋତାବନ୍ଧୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ 3 ବର୍ଷ ମଧ୍ୟରେ ଭାରତର ପ୍ରାୟ 39% ପରିବାର ଅନ୍ଲାଇନ୍ରେ ଆର୍ଥିକ ଠକେଇର ଶିକାର ହୋଇଥିବା ଗୋଟିଏ ସର୍ଭେରୁ ଜଣାପଡ଼ିଛି। ଆଉ ଏହି ସର୍ଭେରେ ସାମିଲ ହୋଇଥିବା ପରିବାର ମଧ୍ୟରୁ ମାତ୍ର 24% ସେମାନଙ୍କ ଅର୍ଥ ଫେରିପାଇଥିବା କହିଛନ୍ତି। ଆହୁରି ମଧ୍ୟ ସେହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଜରିଆରେ ସର୍ବାଧିକ 23% ଠକେଇ, କିଣାବିକା ବେଳେ ଓ କ୍ଲାସିଫାଏଡ୍ ସାଇଟ୍ ଜରିଆରେ 13% ଠକେଇ, ଏଟିଏମ୍ କାର୍ଡରେ 10%, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେବା ଲାଗି 16%, ଏପରି ଅନେକ ପ୍ରକାର ଠକେଇରେ ଲୋକମାନେ ଶିକାର ହୋଇଛନ୍ତି। 13%ଙ୍କଠାରୁ ବିଭିନ୍ନ ୱେବ୍ସାଇଟ୍ରେ ଟଙ୍କା ନିଆଯାଇଥିଲେ ହେଁ ଅର୍ଡର ସାମଗ୍ରୀ ସେମାନଙ୍କୁ ଡେଲିଭର କରାଯାଏ ନାହିଁ। ଏପରିକି 41% ୟୁଜର୍ସ ସେମାନଙ୍କ ଅଭିଯୋଗର ଶୁଣାଣି ହୋଇନଥିବା କହିଥିବା ବେଳେ 17% କେଉଁଠି କମ୍ପ୍ଲେନ୍ ଫାଇଲ୍ କରିବେ ତାହା ଜାଣିନାହାନ୍ତି ବୋଲି କହିଥିଲେ। ତେଣୁ ଶ୍ରୋତାବନ୍ଧୁ, ଏହି ସାଇବର ଅପରାଧ ଆଉ ଏ ସମ୍ପର୍କିତ ଆଇନ ବିଷୟରେ ଆପଣଙ୍କୁ ସଚେତନ କରିବା ପାଇଁ ଆଜି ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଆଇନଜୀବୀ ଦୀପକ ପଣ୍ଡା। ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା ଆଉ ଜାଣିବା ଏହି ସାଇବର ଅପରାଧ ସମ୍ପର୍କିତ ଆଇନ ବିଷୟରେ। ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ପରିସରକୁ।
1: ଆଜ୍ଞା, ଧନ୍ୟବାଦ।
0: ସାର୍, ପ୍ରଥମେ ଆମକୁ କୁହନ୍ତୁ ଏଇ ସାଇବର ଅପରାଧଟି କ'ଣ?
1: ସାଇବର ଅପରାଧ କହିଲେ ଆମେ ଯଦି ଲ ଆଡ଼ିକି ଡେଫିନେସନ୍ ଦେଖିବା ତାହେଲେ ଏଇଟା ଗୋଟେ ବିରାଟ ବଡ଼ ପଙ୍କ୍ତି ହେବ, କିନ୍ତୁ ଆମେ ଯଦି ସାଧାରଣତଃ ଭାବରେ ସାଇବର ଅପରାଧଟା ବୁଝିବାକୁ ଚାହିଁବା ତାହେଲେ ଏଇଟା ମୋବାଇଲ, ଆମର କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍ ଦ୍ୱାରା ହେଉଥିବା ଅପରାଧକୁ ଆମେ ସାଇବର ଅପରାଧ ବୋଲି କହୁଛୁ।
0: ତେବେ ସାର୍, କେଉଁ କେଉଁ ଅପରାଧ ସବୁ ଏଇ ସାଇବର ଅପରାଧରେ ଯିବ ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ କୁହନ୍ତୁ।
1: ଯେପରିକି ଆମର ବର୍ତ୍ତମାନ ଥ୍ରେଟନିଂ ହେଇଗଲା ଥ୍ରୁ ନେଟୱାର୍କ ଦ୍ୱାରା, ତାପରେ ଯେଉଁ ଡିଫାମେଟୋରୀ ୱାର୍ଡସ୍ ଲଗେଇକିରି ଲୋକମାନଙ୍କୁ ସୋସିଆଲ ମିଡ଼ିଆରେ ବଦନାମ କରିବାକୁ ହେଇଗଲା, ଲାଇକ୍ ତାପରେ ୱେବ୍ ଜ୍ୟାକିଂ ହେଇଗଲା, ମାନେ ଏକ୍ସଟ୍ରକ୍ସନ୍ ହେଇଗଲା ସେମାନଙ୍କୁ ସେଇ ୱେବ୍ ଜରିଆରେ, ବର୍ତ୍ତମାନ ଏଇଟା କର ନହେଲେ ମୁଁ ତୋର ସୋସିଆଲ ମିଡ଼ିଆରେ ସବୁ ଫଟୋ ଛାଡ଼ିଦେବି, ଅମୁଁ କରିବି, ସମୁଁ କରିବି, ତାପରେ ହାରାସମେଣ୍ଟ ହେଇଗଲା, ଷ୍ଟକିଂ ହେଇଗଲା, ଇମେଲ୍ ଫ୍ରଡ଼୍ ହେଇଗଲା, ସୋସିଆଲ ମିଡ଼ିଆ ଫ୍ରଡ଼୍ ହେଇଗଲା, ବ୍ୟାଙ୍କିଂ ଫ୍ରଡ଼୍ ହେଇଗଲା, ରାନ୍ସମ୍ ଆମର ଆଟାକ୍ସ ହେଉଛି, ମାନେ ସାଇବର ଉପରେ ଯାହା ଯାହା କ୍ରାଇମ୍ ଆସୁଛି ଏସବୁ ଜିନିଷକୁ ଆମେ ଗୋଟେ ଯଦି ସ୍ତରକୁ ଦେଖିବା ତାହେଲେ ଏଇଟା ଆମେ 29 ଟାଇପ୍ର କହୁଛେ, ବଟ୍ ଏଇଟାଠୁ ଅଧିକରୁ ଅଧିକ ଚାଲିଛି।
0: ଆଜ୍ଞା, ତ ଯେତେ ଆମେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବା ଜ୍ଞାନକୌଶଳକୁ ଆପଣଉଛେ ସେଇ ହିସାବରେ ମଧ୍ୟ ଏଇ ସାଇବର ଅପରାଧ ବଢି ବଢି ଚାଲୁଛି। ଆଜ୍ଞା, ତେବେ ଆମକୁ କୁହନ୍ତୁ ଏଇ ସାଇବର ଅପରାଧ ଯେତେବେଳେ ଘଟୁଛି ଗୋଟେ ଲୋକ କେଉଁଠି ଯାଇ ଅଭିଯୋଗ କରିବ, କ'ଣ ରହିଛି ତା ବ୍ୟବସ୍ଥା?
1: ପୂର୍ବରୁ କ'ଣ ହେଇଥିଲା, ଲୋକମାନେ ଆକ୍ଚୁଆଲି ଅବଗତ ନଥିଲେ, ସେମାନେ ଥାନାର ଦ୍ୱାରସ୍ଥ ହଉଥିଲେ, ଥାନାବାଲା କହୁଥିଲେ ଯେ ନାଇଁ ଆମର ଏଠି ସାଇବର ସେଲ୍ ନାହିଁ, ତ ଥାନାବାଲା ତାକୁ ରଖୁଥିଲେ କିମ୍ବା ରଖୁନଥିଲେ, ଡିପେଣ୍ଡ କରୁଥିଲା ଥାନା ଅଧିକାରୀଙ୍କ ଉପରେ। କିନ୍ତୁ ବର୍ତ୍ତମାନ 2020ରେ ଗଭର୍ଣ୍ଣମେଣ୍ଟ ଗୋଟେ ସାଇଟ୍ କରିଦେଲା, ସେଇଟା cybercrime.gov.in। ସେଇଥିରେ ଘରେ ବସିକି ମଧ୍ୟ ଆପଣ ସେଇଟା ଆପଣଙ୍କର ଅଭିଯୋଗଟା ଦେଇପାରିବେ।
0: ଆଚ୍ଛା,
1: ଅଭିଯୋଗ ଦେଲା ପରେ ତାର ଗୋଟେ ରିକ୍ୱେଷ୍ଟ ନମ୍ବରଟେ ଆସୁଛି, ତାକୁ ଟ୍ରାକ୍ ମଧ୍ୟ କରିପାରିବେ, ଦେଖିପାରିବେ ଆପଣଙ୍କର ଅଭିଯୋଗଟା ରେଜିଷ୍ଟ୍ରେସନ୍ ହେଇଛି ୟା ହେଇନି, ତା ଉପରେ କ'ଣ ଫଲୋଅପ୍ ନେଲେ ୟା ନେଇନାହାନ୍ତି, ଏସବୁ ଟ୍ରାକିଂ ମଧ୍ୟ ତାର ସିଷ୍ଟମ୍ ମଧ୍ୟ ଅଛି।

0: गवर्नमेंट द्वारा 1930
1: 1930
0: गोटे हेल्पलाइन नंबर अच्छे साइबर क्राइम पे तो जो लोक मैंने किसी जापना कि नेट सहित आकोटेड नुहत से मैंने आराम से यही हेल्पलाइन नंबर से कम्प्लेन कहीपर
1: ताहले कहिबो गले घरे बसी जणे ए आइन रो सहायता नै परबो।
0: हां
1: सर आपण वर्तमान जेमते कहिले जे अनेक समय रे थाना अधिकारी कहंते जे आमर एटी साइबर सेल नाही तो आमे रजिस्ट्रेशन करै परबुन आमे एफआर रखि परबुन जदी केही लोक एमती कथा सुनुचंदे थाना अधिकारी गठारु ताहले तांका पखरे कोन रहिचे न्यायिक प्रक्रिया से संपर्क रे टिके आम श्रोता बंधु को कहि दियंतु।
0: यदि थाना अधिकारी मना करचंती यदि कोनसी लोक जानि पन्नांती वेबसाइट विषय रे गवर्नमेंट रो ତାହେଲେ ସେମାନେ ଆମର କୋର୍ଟର ଦ୍ୱାରସ୍ଥ ହୁଅନ୍ତୁ ସେଠି କମ୍ପ୍ଲେନ୍ କେସ୍ ଅଛି ସେଠି କମ୍ପ୍ଲେନ୍ କେସ୍ କରିପାରିବେ ଯେଉଁଠିକି ଅର୍ଡ଼ର କରିବା କଥା କୋର୍ଟ ତାଙ୍କର ଅର୍ଡ଼ର ଦ୍ୱାରା ସେଠିକି ପଠାଇଦେବେ।
1: ଆଚ୍ଛା
0: ଇନଭେଷ୍ଟିଗେସନ୍ ପରେ ପୋଲିସମାନେ ଖୋଜିବେ କେଉଁ ଲୋକମାନେ ଏହାକୁ ଅପରାଧ ଘଟାଇଛନ୍ତି ତାଙ୍କ ବିରୁଦ୍ଧରେ ସେମାନେ ଏଫଆଇଆର୍ ରୁଜୁ କରିବେ ଯଦି ତାଙ୍କୁ ଠାବ କଲେ ତାହେଲେ ସେମାନଙ୍କୁ ଆରେଷ୍ଟ କରିବେ ଆରେଷ୍ଟ କରିସାରିଲା ପରେ ତାଙ୍କ ଉପରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହେବ ତାଙ୍କୁ ଟ୍ରାଏଲ୍ ହେବ କୋର୍ଟରେ ସେମାନେ କ'ଣ ସତ କି ମିଛ ସେ ଆକାଉଣ୍ଟରେ ନେଇଛନ୍ତି କି ନେଇନାହାନ୍ତି ତା'ର ପ୍ରମାଣ ହେବ ଯଦି ସେ ନେଇଥିବେ ତାହେଲେ ଯେମିତି ହେଲେ ସେମାନେ ଅପରାଧୀ ହିସାବରେ ଗଣାଯିବେ ଯଦି ନେଇନଥିବେ ତାହେଲେ ଅନରେବଲ୍ କୋର୍ଟ ଯାହା ଡିସାଇଡ଼୍ କରିବେ ସେହି ଅନୁସାରେ ଏହି ପ୍ରକ୍ରିୟାଟି ଚାଲୁ ରହିବ।
1: ଆଜ୍ଞା ତେବେ ସାଇବର ଠକେଇରେ ସବୁଠୁ ବଡ଼ ପ୍ରଶ୍ନ ଉଠେ ଯେ ବ୍ୟକ୍ତିଟିଏ ନିଜର କଷ୍ଟ ଅର୍ଜିତ ଧନ ସେ ସମ୍ପତ୍ତିଟି କ'ଣ ପୁଣି ଥରେ ଫେରିପାରିବ ତ ଆପଣଙ୍କର ଏ ବିଷୟରେ ମତାମତ କ'ଣ ରହିଛି?
0: ଦେଖନ୍ତୁ ଆଜ୍ଞା ଦୁଇଟା ଜିନିଷ ଅଛି। ଗୋଟେ ଜିନିଷ ଯଦି ଆପଣ ସାଙ୍ଗେ ସାଙ୍ଗେ ଯଦି ଲୋକଟା ଜାଣୁଛେ ଯେ ମୋର ଆକାଉଣ୍ଟରୁ ଏତିକି ଟଙ୍କା ଠକେଇ ହେଇସାରିଛି ଆଉ ସାଙ୍ଗେ ସାଙ୍ଗେ ଯଦି ଯାଇକିରି ସାଇବର କ୍ରାଇମ୍ ସେଲ୍ରେ ତାଙ୍କର ଅଭିଯୋଗଟା ଦେଉଛି ତ ସାଙ୍ଗେ ସାଙ୍ଗେ ସେଠି ସାଇବର ସେଲ୍ର ଅଫିସରମାନେ ସେଇ ଆର ଆକାଉଣ୍ଟକୁ ଯେଉଁଠୁ ଗୋଟେ ଆକାଉଣ୍ଟରୁ ତ ଆକାଉଣ୍ଟରୁ ପଇସାଟା ଯିବ
1: ତ
0: ଆର ଆକାଉଣ୍ଟକୁ ଫ୍ରିଜ୍ କରିଦେବେ।
1: ଆଚ୍ଛା ଅଚଳ କରିଦେବେ
0: ଅଚଳ କରିଦେବେ ସୋ ଦ୍ୟାଟ୍ ସେଠି କ'ଣ ହୁଏ ସେ ଟଙ୍କାଟା ସେଇଠି ରହିଯାଏ।
1: ଆଚ୍ଛା
0: ଏ ଲୋକକୁ ତାକୁ ଇନଫର୍ମ କରାଯାଏ ଥ୍ରୁ ମେଲ୍ ହଉ କିମ୍ବା ଥ୍ରୁ ନୋଟିସ୍ ହଉ ତାପରେ ଏ ଲୋକର କି ସେ ଟଙ୍କା କି ନାହିଁ ସେଟା ଆପଣଙ୍କର ଇନକ୍ୱାରି ପରେ କି ଇନଭେଷ୍ଟିଗେସନ୍ ପରେ ସେ ଲୋକଟା ପାଇପାରେ।
1: ଆଚ୍ଛା
0: ଏଇଟା ହେଉଛି ଗୋଟେ ପ୍ରୋସିଜର। ସେକେଣ୍ଡ ପ୍ରୋସିଜର ହେଉଛି କ'ଣ ଯଦି ପ୍ରୋସିଜର ତ ନୁହଁ ଆମେ ସେମ୍ ପ୍ରୋସିଜରଟା ସେମ୍ ରହିବ କିନ୍ତୁ ଯଦି ସେ ଲୋକ ବହୁତ ଅଧିକ ଦିନ ପରେ ଯଦି ସେ ଜାଣୁଛି କିମ୍ବା ମାନେ ଇନଫର୍ମ କରୁଛି ସେ କ'ଣ ହେଉଛି ସେ ଟଙ୍କାଟା ଅଲରେଡି ଅନ୍ୟ ଲୋକଙ୍କୁ ହସ୍ତାନ୍ତର ହେଇକିରି ଟଙ୍କାଟା ପଳାଉଛି ସେଠୁ ଆପଣଙ୍କୁ ପାଇବାଟା ମାନେ ବହୁତ କଷ୍ଟ ହେଇଯାଏ। ଯଦି ସେ ଲୋକ ଯେତେବେଳେ ମିଳିବ ମେ ବି ସେତେବେଳେ ଆପଣଙ୍କୁ ମେ ବି ସେଇଟା 5 ବର୍ଷ ହେଇପାରେ 6 ମାସ ହେଇପାରେ 3 ମାସ 3 ବର୍ଷ ହେଇପାରେ କି କେତେ ଅଧିକ ହେଇପାରେ ଡିପେଣ୍ଡ କରେ।
1: ଆଚ୍ଛା ତେବେ ଏଇ ସାଇବର ଅପରାଧ ବିରୁଦ୍ଧରେ କ'ଣ ରହିଛି ଆମ ଆଇନ କାନୁନ ବ୍ୟବସ୍ଥା?
0: ଦେଖନ୍ତୁ 2000 ଆମର ITI ଆକ୍ଟଟା ଇଣ୍ଡିଆରେ ଲାଗୁ ହେଲା। ଏଇ ଆକ୍ଟଟା ଆସିବା ପରେ ଆପଣଙ୍କର କେବଳ ଯେ ମାନେ ଆଇପିସିରେ ଲାଗୁ ହେଲାନି ଆପଣଙ୍କର ଏଭିଡେନ୍ସ ଆକ୍ଟରେ ମଧ୍ୟ ଲାଗୁ ହେଲା। କିଛି ନହେଲେ Section 65 to Section 63 ହେଉଛି ଏହାର ମୋଷ୍ଟ ଇମ୍ପୋର୍ଟାଣ୍ଟ ସେକ୍ସନ ସବୁ ଯେମିତିକି ଆପଣଙ୍କର ଇଲେକ୍ଟ୍ରୋନିକ୍ସ ରେକର୍ଡ଼ ଗୁଡ଼ାକ କି ଯଦି ଚୋରି କରୁଛି କିଏ ଆପଣଙ୍କର ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଆପଣଙ୍କର କିଛି କାହାର ଗୋଟେ ନ୍ୟୁଡ଼ିଟି ଆସିଛି ତାକୁ ଯଦି ସିଏ ଶୋ କରୁଛି ପବ୍ଲିଶ କରୁଛି ତା ପାଇଁ ଦଣ୍ଡବିଧାନ ଅଛି। କି ଯଦି ଆମର ନେସନ୍ ଏଗେନଷ୍ଟରେ କିଛି କରିବାକୁ ଚାହୁଁଛି ତା ପାଇଁ ମଧ୍ୟ ଦଣ୍ଡବିଧାନ ଅଛି। ତା ପାଇଁ ବିଭିନ୍ନ ପନିସମେଣ୍ଟ ଅଛି ITI ଆକ୍ଟରେ ପନିସମେଣ୍ଟ ଅଛି ଆଇପିସିରେ ମଧ୍ୟ ପନିସମେଣ୍ଟ ଅଛି। ଯଦି କିଏ ଗୋଟେ ଆପଣଙ୍କୁ ଷ୍ଟକିଂ କଲା ହ୍ୱାଟ୍ସଅପ୍ରେ ଗୋଟେ ଲେଡ଼ିକି ସେ କହିଲା ଯେ ନାଇଁ ମୁଁ ତା ସାଙ୍ଗେ ଦେଖା ହେବାକୁ ଚାହୁଁଛି ସେ ଯେଉଁଟା ଯେତେ ମନା କଲା ପରେ ମଧ୍ୟ ଯେତେ ଥର ମନା କରୁଥିବ ତା ଦେଶ ନା ମୁଁ ତ ଦେଖା ହେବି ତାକୁ ଅଶ୍ଳୀଳ ମେସେଜ୍ କରିବ ମୁଁ ସବୁଙ୍କ ସେଠି Section 354D ଦ୍ୱାରା ସେ ଦଣ୍ଡିତ ହେବ।
1: ଆଜ୍ଞା
0: ଯଦି ତାକୁ ସେ କିଛି ଅପସିନ୍ ମେସେଜ୍ କରୁଛି କି ନ୍ୟୁଡ଼ିଟି ଫଟୋ ପଠାଉଛି ଯଦି କିମ୍ବା ତାର ଫଟୋ ପଠାଇକିରି ତା ଦେହରେ ଏଡ଼ିଟ୍ କରିକିରି କମ୍ପ୍ୟୁଟରରେ ସୋସିଆଲ ମିଡ଼ିଆରେ ଶୋ କରୁଛି ତାହେଲେ ITI Act 67 ଅଛି ତାର ପନିସମେଣ୍ଟ ଅଛି।
1: କେତେ କ'ଣ ରହିଛି ଦଣ୍ଡବିଧାନ?
0: ଦେଖନ୍ତୁ ଆଜ୍ଞା ବିଭିନ୍ନ ସେକ୍ସନର ବିଭିନ୍ନ ଦଣ୍ଡବିଧାନ ଅଛି। ଆମେ ଏଠି ଯଦି ମିନିମମ୍ କହିବା ତାହେଲେ କେଉଁ ସେକ୍ସନ ଇଭିନ୍ 3 ଇୟର୍ସର ମଧ୍ୟ ପନିସମେଣ୍ଟ ଅଛି 1 lakh 2 lakh ଫାଇନ୍ ମଧ୍ୟ ଅଛି। ଯେଉଁଠି ନେସନ୍ ଏଗେନଷ୍ଟରେ ଅଛି ସେଠି ଆଜୀବନ କାରାଦଣ୍ଡ ମଧ୍ୟ ପ୍ରୋଭିଜନ ଅଛି। ଡିପେଣ୍ଡ କରୁଛି ଆପଣ କେଉଁ ସେକ୍ସନ ଅଣ୍ଡରରେ ଅପରାଧଟି ଘଟିଛି।
1: ଆଜ୍ଞା ସାର୍ ଏଇ ଯେମିତି କହିଲେ ଆମର ଅନେକ ପ୍ରକାର ଦଣ୍ଡବିଧାନ ଅଛି ITI ଆକ୍ଟରେ ତେବେ ଯଦି କେହି କମ୍ପ୍ୟୁଟର ବା ମୋବାଇଲ ଜରିଆରେ ଅନୁଚିତ ମେସେଜ୍ କରନ୍ତି ସେଥିପାଇଁ କ'ଣ ରହିଛି ଦଣ୍ଡବିଧାନ?
0: ଆଜ୍ଞା ଆଜ୍ଞା ସାର୍ ଯଦି ଆପଣ ପର୍ଟିକୁଲାରଲି କିଏ ଅଫେନ୍ସିଭ୍ ହେଇଗଲା କିଏ ଅପସିନ୍ ହେଇଗଲା ଏଇସବୁ ଅଲଗା ଅଲଗା ତ ଅଫେନ୍ସିଭ୍ ହିସାବରେ ଆପଣ ଯଦି 66A ITI ଆକ୍ଟରୁ ଯଦି ଚିନ୍ତା କରୁଛନ୍ତି

0: ବୋଲେ ସେଇଟା ଅଲରେଡ଼ି ଅନରେବୁଲ ସୁପ୍ରିମକୋର୍ଟ ଗୋଟେ ଜଜମେଣ୍ଟରେ ତାକୁ ଅନକନଷ୍ଟିଚ୍ୟୁସନାଲ ବୋଲି ତାକୁ କହିସାରିଛନ୍ତି,
1: ଅସାମ୍ବିଧାନିକ ବୋଲି ଘୋଷଣା କରିସାରିଲେ। ଆଚ୍ଛା, ତାହେଲେ ଏଇ 66 ଏ ବିଷୟରେ ଟିକେ ଅଧିକ ଆମ ଶ୍ରୋତା ବନ୍ଧୁଙ୍କୁ କହିଦିଅନ୍ତୁ।
0: ତ ଯେତେବେଳେ ଆମକୁ ଆମ ସମ୍ବିଧାନ ଯେଉଁ ଅଧିକାରଟା ଦେଇଛି 19(1)A ଅଣ୍ଡରରେ, ଯଦି ଆମେ ସେଠି କିଛି କହିପାରୁନେ, ଆମ ମତ ଦେଇପାରୁନେ, ତେବେ ଏଇ ସେକ୍ସନ ରହିକି ଲାଭ କ'ଣ? ସେଥିପାଇଁ ଅନରେବୁଲ ସୁପ୍ରିମକୋର୍ଟ ଶ୍ରେୟା ସିଙ୍ଗଲ କେସ୍ରେ ଆପଣଙ୍କର ବର୍ତ୍ତମାନ 2015ରେ ଏଇ ଅର୍ଡ଼ରଟା ଅନୁସାରେ ଆପଣଙ୍କର ଅନକନଷ୍ଟିଚ୍ୟୁସନ ହିସାବରେ ତାକୁ ଗ୍ରହଣ କରିଛନ୍ତି।
1: ଆଚ୍ଛା, ତାହେଲେ ଏବେ 66A ଲାଗୁ ହେଉନାହିଁ।
0: ଆକ୍ଚୁଆଲି ଏଠି ଆମେ ଗୋଟେ ଲାକୁନା ବୋଲି ଆମେ ଭାବିବା, 2015ରୁ ଏଇଟା ହେଇସାରିଲାଣି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ମାନେ ସେଠି ଆପଣଙ୍କର 66A ଲଗେଇକିରି ବର୍ତ୍ତମାନ FIR ରୁଜୁ କରୁଛନ୍ତି। ମୁଁ କହିବାକୁ ଚାହୁଁଛି ଯେ ବର୍ତ୍ତମାନ ସମସ୍ତେ ଜାଣନ୍ତୁ ଯେ 66A ଅଲରେଡ଼ି ଅନକନଷ୍ଟିଚ୍ୟୁସନ ହେଇସାରିଲାଣି। ତ ଯଦି କୌଣସି ପୋଲିସ ଅଧିକାରୀମାନେ ଏଇ ସେକ୍ସନଟା ଲଗାଉଛନ୍ତି, ତ ସେମାନେ ଏଇ ଜିନିଷ ଉପରେ ଅବଗତ ହୁଅନ୍ତୁ, ଇଭିନ୍ ଭିକ୍ଟିମ୍ ମଧ୍ୟ ନିଜେ କୁହନ୍ତୁ ଯେ ନାଇଁ ଅଲରେଡ଼ି ଏଇ ସେକ୍ସନଟା କଟି ସାରିଲାଣି।
1: ତ ସାର୍, ଅନେକ ସମୟରେ ଆମେ ଦେଖୁଛୁ ଯେ ଏଇ ସୋସିଆଲ ମିଡ଼ିଆ ଦ୍ୱାରା ଛୋଟ ପିଲା ମଧ୍ୟ ନିର୍ଯାତନାର ଶିକାର ହେଉଛନ୍ତି, ତାହେଲେ ସେଥିପାଇଁ କ'ଣ କିଛି ଦଣ୍ଡ ବ୍ୟବସ୍ଥା ରହିଛି ଆମର ଆଇନରେ?
0: ହଁ, ତ ତାଙ୍କ ପାଇଁ ଦଣ୍ଡବିଧାନ ଅଛି ମିନିମମ 5 ଇୟର୍ସ, ଆଉ ଯେଉଁଟା ବି ରିଗୋରିୟସ୍ ପନିସମେଣ୍ଟ ମାନେ କଠିନରୁ କଠିନତମ ପନିସମେଣ୍ଟ ତାକୁ କୁହାଯାଏ,
1: ସଶ୍ରମକାର
0: ଦଣ୍ଡ।
1: ଆଜ୍ଞା,
0: ଇଭେନ୍ ଫାଇନ୍ ମଧ୍ୟ 10,00,000 ପର୍ଯ୍ୟନ୍ତ ଅଛି।
1: ଆଜ୍ଞା,
0: ଯଦି ସେ ବ୍ୟକ୍ତିଟି ପୁନର୍ବାର ସେଇଭଳିଆ ଅପରାଧ ଘଟାଉଛି, ତାହେଲେ ସେଇଟା 7 ଇୟର୍ସକୁ ଯାଉଛି ଏବଂ ତା ପାଇଁ ଫାଇନ୍ ମଧ୍ୟ ସେଇ 10,00,000 ବ୍ୟବସ୍ଥା ଅଛି।
1: ଆଚ୍ଛା, ତାହେଲେ 5 ବର୍ଷଟା ବଢ଼ିକି 7 ବର୍ଷ ହେଇଯାଏ।
0: ଆଜ୍ଞା,
1: ଯଦି କେହି ଦ୍ୱିତୀୟ ଥର ସେଇ ଅପରାଧକୁ ଦୋହରାନ୍ତି। ଆଜ୍ଞା, ତେବେ ସାର୍, ଏବେ ତ ଅନଲାଇନ୍ର ଅଫିସର କାମ ମଧ୍ୟ ହେଉଛି, ତ ଅନେକ ସମୟରେ ଡିଜିଟାଲି ସିଗ୍ନେଚର ମଧ୍ୟ ଅଫିସରମାନେ କରନ୍ତି, ଯାହାକି ପରବର୍ତ୍ତୀ ସମୟରେ ସେହି ଡିଜିଟାଲ ସିଗ୍ନେଚରର ଅବିକଳ ନକଲ କରି ଲୋକମାନଙ୍କୁ ଠକନ୍ତି, ତାହେଲେ ସେଥିପାଇଁ କ'ଣ ରହିଛି ଦଣ୍ଡବିଧାନ ବ୍ୟବସ୍ଥା?
0: ତାର 2 ଆଇଟି ଆକ୍ଟରେ ମଧ୍ୟ ଅଛି, ଆଉ ଆପଣଙ୍କର IPC 463 ଅନୁସାରେ ଯେତେବେଳେ ମାନେ ଫ୍ରଡ଼ କରୁଛନ୍ତି ଲୋକ, ଗୋଟେ ସିଗ୍ନେଚର ନେଇଗଲେ ତାକୁ ଫ୍ରଡ଼ କରିକି ଅନ୍ୟ ସିଗ୍ନେଚର କରିକି ତାଦ୍ୱାରା ମାନେ ବହୁତ କିଛି ଜିନିଷ ସେମାନେ ଉପକୃତ ହେଉଛନ୍ତି, ମନିଟେରୀ ହେଉ ଅଲଗା ଜିନିଷ ହେଉ, ତ ତା ପାଇଁ 3 ଇୟର୍ସଠୁ ଆରମ୍ଭ କରିକି ସେଇଟା ଏକ୍ସଟେଣ୍ଡ ହେଇଯାଇପାରେ।
1: ଆଚ୍ଛା, ଇଏ ତ ଗଲା ଆମ ସାଇବର ଅପରାଧ ବିଷୟରେ, ତାହେଲେ ଗୋଟେ ସାଧାରଣ ଲୋକ କିପରି ଏଇ ପ୍ରକାର ଠକେଇ ବା ଏଇ ସାଇବର ଅପରାଧରୁ ନିଜକୁ ରକ୍ଷା କରିପାରିବ ସେ ବିଷୟରେ ଶେଷରେ ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
0: ଆଜ୍ଞା, ବର୍ତ୍ତମାନ ତ ମୋବାଇଲ ଯୁଗ ହେଇଗଲାଣି, ଲୋକ ସବୁବେଳେ ଆପଣଙ୍କର ମୋବାଇଲ ଧରି ବସୁଛନ୍ତି, କମ୍ପ୍ୟୁଟର ଧରି ବସୁଛନ୍ତି, ତ ଆପଣ ଅନ୍ନୋନ୍ ଲିଙ୍କ ଠୁ ଦୂରେଇ ରୁହନ୍ତୁ,
1: ଅଜଣା ଲିଙ୍କ ଠୁ ଦୂରେଇ ରହିବେ,
0: ଅନ୍ନୋନ୍ ୱେବସାଇଟ ଯେଉଁ ଗୁଡ଼ାକ ଆସୁଛି ସେଠୁ ମଧ୍ୟ ଦୂରେଇ ରୁହନ୍ତୁ। ଏଇଟା ଫାଷ୍ଟ, ଯେତେବେଳେ ଆପଣ କୌଣସି ଆପ୍ଲିକେସନ ଡାଉନଲୋଡ଼ କରୁଛନ୍ତି, ସେଇଟା ରେଜିଷ୍ଟର ଆପ୍ଲିକେସନ ମାଧ୍ୟମରେ ଡାଉନଲୋଡ଼ କରୁ, ସୋ ଦ୍ୟାଟ ମାନେ ଆପଣ ନିଜେ ସୁରକ୍ଷିତ, ଆପଣଙ୍କ ପାଖରେ ଥିବା ଟଙ୍କା ମଧ୍ୟ ସୁରକ୍ଷିତ। ଇଭେନ୍ ଆପଣ ମୋବାଇଲକୁ ସବୁବେଳେ ଏନକ୍ରିପ୍ଟେଡ୍ ମୋଡ଼ରେ ରଖନ୍ତୁ, ସେଟିଂରେ ଅଛି ଆପଣଙ୍କର ଗୋଟେ ଏନକ୍ରିପ୍ଟେଡ୍ ଅପସନ୍, ସେଇଟାକୁ ୟୁଜ୍ କରନ୍ତୁ। ପବ୍ଲିକ ୱାଇଫାଇ ଏସବୁଠୁ ଟିକେ ଦୂରେଇ ରୁହନ୍ତୁ, କାରଣ ପବ୍ଲିକ ୱାଇଫାଇରେ ହ୍ୟାକର୍ସ ମାନେ ବସିଥାନ୍ତି ଏସବୁ ଜିନିଷ କରିବା ପାଇଁ। ୱାଇଫାଇ ଆପଣ କନେକ୍ଟ କଲା ମାତ୍ରେ ସେମାନଙ୍କର ଲିଙ୍କ ଫିଙ୍କ ପଳେଇ ଆସେ, ତ ଦେନ୍ ସେମାନେ ଏସବୁ ଜିନିଷ ଆରାମସେ ହ୍ୟାକ୍ କରିପାରନ୍ତି, ତାଠୁ ଟିକେ ଦୂରେଇ ରୁହନ୍ତୁ। ଆପଣ ନିଜର ମଧ୍ୟ ଯେତେବେଳେ ୱାଇଫାଇ ଦେଖୁଛନ୍ତି, ଯେଉଁ ପର୍ଯ୍ୟନ୍ତ କାମ କରୁଛନ୍ତି ସେ ଯାଏଁକେ ୱାଇଫାଇଟା ଅନ୍ କରନ୍ତୁ, ଦେନ୍ ବନ୍ଦ କରିଦିଅନ୍ତୁ। ବ୍ଲୁଟୁଥ୍ ମଧ୍ୟ ସେଇଆ, ଏସବୁ ଜିନିଷ ଦ୍ୱାରା ଆପଣଙ୍କର ମାନେ ହ୍ୟାକର୍ସ ମାନଙ୍କୁ ଇଜି ହୁଏ, ତାଙ୍କୁ କମ୍ୟୁନିକେଟ୍ କରିବା ପାଇଁ ଏଇଟା ଇଜି ହେଇଯାଏ। ଯେତେବେଳେ ବି ଆପଣ ମୋବାଇଲଟା ଆପଣଙ୍କର ବିକ୍ରି କରୁଛନ୍ତି, ଶସ୍ତାରେ ହଉ କି ଅଧିକରେ ହଉ, ତ ଆପଣ ସେତେବେଳେ ଖୁସି ହେଉଛନ୍ତି, କିନ୍ତୁ ଏଇଟା ଜାଣୁନାହାନ୍ତି ଯେ ମୋବାଇଲରେ ଥିବା ଯାହା ଯାହା ଆପଣଙ୍କର
1: ଡାଟା
0: ଏଇସବୁ ଜିନିଷ ଅନ୍ୟ ଲୋକଙ୍କ ପାଖକୁ ଯାଉଛି, ସେ ଲୋକଟା କେମିତିଆ ଆଉ ସେ ଡାଟା ସହିତ ସେ କ'ଣ କରିବ, ଏଇଟାକୁ ଧ୍ୟାନ ଦିଅନ୍ତୁ। ଆଉ ସବୁବେଳେ ତାକୁ ପୁରା ଡିଲିଟ୍ କରନ୍ତୁ, ଆପଣଙ୍କର ମୋବାଇଲଟାକୁ ପୁରା କ୍ଲିନ୍ କରିକି ଆପଣ ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରନ୍ତୁ।
1: ନିଶ୍ଚିତ ଭାବରେ ସାର୍, ଅନେକ ସମୟରେ ଆମେ ମଧ୍ୟ ଦେଖୁଛୁ ଯେ ମୋବାଇଲକୁ ଫୋନ୍ଟିଏ ଆସେ ଯେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟର ଲାଷ୍ଟ 4 ଡିଜିଟ୍ ଦିଅନ୍ତୁ, ଆମେ ଆପଣଙ୍କର KYC ଅପଡେଟ୍ କରିଦେବୁ, ଏପରିକି ଆପଣଙ୍କ ମୋବାଇଲକୁ ଗୋଟେ OTP ଯାଇଛି, ସେଇ OTP ଆମକୁ କହିଦିଅନ୍ତୁ, ଆମେ ଆପଣଙ୍କର KYC ଅପଡେଟ୍ କରିଦେବୁ, ତ ଏଇସବୁ କ୍ଷେତ୍ରରେ ଲୋକଟିଏ କିପରି ସୁରକ୍ଷିତ ରହିପାରିବ?
0: ଏଇଟା ଆଜ୍ଞା ସଚେତନତା, ଆପଣଙ୍କର ରେଡ଼ିଓ ହେଇଗଲା, ଟେଲିଭିଜନ ହେଇଗଲା, ସବୁଥିରେ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଏଇସବୁ ଜିନିଷ ପାଇଁ ବହୁତ ସଚେତନତା ଚାଲିଛି। ବର୍ତ୍ତମାନ ଅନ୍ନୋନ୍ ନମ୍ବର ଆସିଲେ ତାଙ୍କୁ OTP ଦିଅନ୍ତୁ ନାହିଁ, କାରଣ OTP ଦ୍ୱାରା ଆପଣଙ୍କର ଏଣ୍ଟାୟାର ଆକାଉଣ୍ଟ ସବୁ ଓପନ୍ ହେଇଯାଏ, ସୋ ଦ୍ୟାଟ୍ ସେମାନେ ଆକାଉଣ୍ଟରୁ ପଇସା ସେମାନେ ନେଇଯାଆନ୍ତି। ତ ମୁଁ ଏଠି ଗୋଟେ ସଜେସନ୍ ଦେବାକୁ ଚାହିଁବି ଯେ ଆପଣ ଯେତକ ଆକାଉଣ୍ଟ କରୁଛନ୍ତି ସେମ୍ ପାସୱାର୍ଡ କେବେ ଦିଅନ୍ତୁ ନାହିଁ।
1: ଆଜ୍ଞା, ଯାହାଦ୍ୱାରା କି ଆପଣ ଏଇ ସାଇବର ଠକେଇରୁ କିଛି ପରିମାଣରେ ନିଜକୁ ରକ୍ଷା କରିପାରିବେ। ସାର୍, ଆପଣ ଆସିଲେ ଆମ ଷ୍ଟୁଡ଼ିଓକୁ ଆଉ ଆମ ଶ୍ରୋତାବନ୍ଧୁଙ୍କୁ ଏଇ ସାଇବର ଅପରାଧ ସମ୍ପର୍କରେ

0: ଏହାର ପ୍ରତିକାର ସମ୍ପର୍କରେ କଣ ରହିଛି ଆଇନ କାନୁନ ବ୍ୟବସ୍ଥା ଜଣାଇଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ରହୁଛୁ, ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ।
0: ଶ୍ରୋତାବନ୍ଧୁ, ଆଇନଜୀବୀ ଦୀପକ ପଣ୍ଡାଙ୍କଠାରୁ ଆପଣ ତ ଜାଣିଲେ ସାଇବର ଅପରାଧ ଏବଂ ଏ ସମ୍ପର୍କିତ ଆଇନ ବିଷୟରେ। ବର୍ତ୍ତମାନ ଚାଲନ୍ତୁ ଜାଣିବା ଇଣ୍ଡିଆନ୍ ଓଥ୍ସ ଆକ୍ଟ ସମ୍ପର୍କରେ କିଛି ରୋଚକ ତଥ୍ୟ। ମୁଁ ଗୀତା ଉପରେ ହାତ ରଖି କହୁଛି, ଯାହା କହିବି ସତ କହିବି। ଏମିତି କିଛି ସଂଳାପ ଶ୍ରୋତାବନ୍ଧୁ ଚଳଚ୍ଚିତ୍ରରେ ଆପଣ ଦେଖୁଥିବେ, ଯେଉଁଥିରେ ସାକ୍ଷୀମାନେ ଗୀତା, କୋରାନ, ବାଇବେଲ ପରି ଧର୍ମଗ୍ରନ୍ଥ ଉପରେ ହାତ ରଖି ଅଦାଲତରେ ସାକ୍ଷ୍ୟ ପ୍ରଦାନ କରନ୍ତି। କିନ୍ତୁ ଶ୍ରୋତାବନ୍ଧୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଗକାଳରେ ପ୍ରଚଳିତ ପ୍ରଥା ବାସ୍ତବରେ ଅଦାଲତମାନଙ୍କରେ ବର୍ତ୍ତମାନ ପ୍ରୟୋଗ ହେଉନାହିଁ। ତେବେ ଏହି ପ୍ରଥାଟି ଆରମ୍ଭ କେମିତି ହେଲା, ଏହାର ଇତିହାସ କ'ଣ, ଆଉ ଏହି ପ୍ରଥାଟି ଉଚ୍ଛେଦ ହେବା ପଛରେ କାରଣ କ'ଣ, ଚାଲନ୍ତୁ ଜାଣିବା। ଶ୍ରୋତାବନ୍ଧୁ, ଭାରତରେ ମୋଗଲ ଶାସନ କାଳରେ ଧାର୍ମିକ ଗ୍ରନ୍ଥ ଉପରେ ହାତ ରଖି ସାକ୍ଷ୍ୟ ଦେବା ପ୍ରଥା ଆରମ୍ଭ ହୋଇଥିଲା, କାରଣ ସେତେବେଳେ ମଧ୍ୟ ଲୋକମାନଙ୍କର ନିଜ ନିଜ ଧର୍ମ ପ୍ରତି ଅଧିକ ଆସ୍ଥା ଥିଲା, ଆଉ ସେମାନେ ଏହାଦ୍ୱାରା ମିଛ ମଧ୍ୟ କହିବାକୁ ଡରୁଥିଲେ। ଆଉ ଏହି ସମାନ ଜିନିଷକୁ ଆଖିରେ ରଖି ଇଂରେଜମାନେ ମଧ୍ୟ ଏହାକୁ ଆପଣାଇ ନେଇଥିଲେ, ଆଉ ଏହାକୁ ଆଇନ ରୂପେ ପରିଣତ କରିଦେଲେ, ଯାହାର ନାଁ ଥିଲା ଇଣ୍ଡିଆନ୍ ଓଥ୍ସ ଆକ୍ଟ ଅଫ୍ 1873। ଏବଂ ଏହା ପ୍ରତ୍ୟେକ ଭାରତୀୟ ଅଦାଲତରେ ପ୍ରୟୋଗ ମଧ୍ୟ ହେବାକୁ ଲାଗିଲା, ଏପରିକି ଦେଶ ସ୍ୱାଧୀନତା ପାଇବାର ଅନେକ ବର୍ଷ ପରେ ମଧ୍ୟ ଅଦାଲତରେ ସାକ୍ଷୀ ଦେବା ପୂର୍ବରୁ ହିନ୍ଦୁ, ମୁସଲିମ, ପାର୍ସୀ, ଖ୍ରୀଷ୍ଟିଆନ ସମସ୍ତେ ନିଜ ନିଜ ଧର୍ମଗ୍ରନ୍ଥ ଉପରେ ହାତ ରଖି ଶପଥ ନେଉଥିଲେ। ତେବେ ଏହି ପ୍ରଥାଟି ଶେଷରେ ସମାପ୍ତ ହେଲା 1969 ମସିହାରେ, ଯେତେବେଳେ ଲ କମିଶନ ନିଜର 28ତମ ଲ ରିପୋର୍ଟରେ 1873 ମସିହାର ଏହି ଓଥ୍ସ ଆକ୍ଟକୁ ଏକକ ଏବଂ ଧର୍ମ ନିରପେକ୍ଷ କରିବା ପାଇଁ ଏଥିରେ କିଛି ନୂତନ ପରିବର୍ତ୍ତନ କରିବାକୁ ସୁପାରିଶ କରିଥିଲେ। ଆଉ ତାପରେ ଆସିଲା ଓଥ୍ସ ଆକ୍ଟ ଅଫ୍ 1969, ଯାହାକି ଏପର୍ଯ୍ୟନ୍ତ ମଧ୍ୟ ପ୍ରଚଳିତ ହେଉଛି, ଯାହାଦ୍ୱାରା ପ୍ରତ୍ୟେକ ଭାରତୀୟ ଅଲଗା ଅଲଗା ଧର୍ମଗ୍ରନ୍ଥ ନୁହେଁ ବରଂ ସମାନ ଭାବରେ ଶପଥ ନେଇପାରିବେ। ତେଣୁ ବର୍ତ୍ତମାନ ସମସ୍ତେ ଅଦାଲତରେ ସାକ୍ଷୀ ଦେବା ପୂର୍ବରୁ କହୁଛନ୍ତି ଯେ ମୁଁ ନିୟମ କରି କହୁଛି, ଯାହା କହିବି ସତ କହିବି, ସତ ଛଡ଼ା କିଛି କହିବି ନାହିଁ, ଭଗବାନ ମୋତେ ସହାୟ ହୁଅନ୍ତୁ। ଶ୍ରୋତାବନ୍ଧୁ, ଆଉ ଗୋଟେ କଥା ଜାଣିଛନ୍ତି କି, ଯେଉଁ ପିଲାମାନେ 12 ବର୍ଷରୁ କମ୍ ବୟସର ହୋଇଥିବେ ଆଉ ସାକ୍ଷ୍ୟ ଦେବା ପାଇଁ ଅଦାଲତକୁ ଆସିଥିବେ, ସେମାନଙ୍କୁ କୌଣସି ପ୍ରକାର ଶପଥ ବା ନିୟମ କରିବାକୁ ପଡ଼େନି। ତେବେ ଶ୍ରୋତାବନ୍ଧୁ ଭାବିଲେ, ଯଦି ଜଣେ ଅଦାଲତରେ ନିୟମ କରିକି ବି ଜାଣିଶୁଣି ମିଛ କହିବ ବା ମିଛ ପ୍ରମାଣ ଦେବ, ତାହେଲେ କ'ଣ ହେବ? ହଁ ଶ୍ରୋତାବନ୍ଧୁ, ଆଇପିସି ବା ଭାରତୀୟ ପିଙ୍ଗଳ କୋଡ୍ର ଧାରା 193 ଅନୁସାରେ ଯଦି କେହି ବି ଅଦାଲତର ରାୟ ବଦଳାଇବା ପାଇଁ ଜାଣିଶୁଣି ମିଛ କହିବ ବା ମିଛ ସାକ୍ଷ୍ୟ କି ଭୁଲ ପ୍ରମାଣ ଦେବ, ତାହେଲେ ତାଙ୍କୁ ଜୋରିମାନା ସହ 7 ବର୍ଷର କାରାଦଣ୍ଡ ହୋଇପାରିବ। ତେଣୁ ଶ୍ରୋତାବନ୍ଧୁ, ଶପଥ ନେଲାବେଳେ ସବୁବେଳେ ସତ କୁହନ୍ତୁ। ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ଆଇନ ସମାଚାର ସମ୍ପର୍କରେ। ମୁଖ୍ୟ ନିର୍ବାଚନ କମିଶନର ସିଇସି ନିଯୁକ୍ତି ପାଇଁ ଗଠିତ ଚୟନ କମିଟିରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସାମିଲ କରାଯିବା ଏବଂ ଦେଶର ପ୍ରଧାନ ବିଚାରପତିଙ୍କୁ ଅନ୍ତର୍ଭୁକ୍ତ କରାନଯିବା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଜଣେ ମନ୍ତ୍ରୀ କେବେ ହେଲେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯାଇପାରିବେନି ବୋଲି ଅଦାଲତ କହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି କମିଟିର ସଂରଚନା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଏବେ ଏହି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି। ଦିଲ୍ଲୀ ମଦନୀତି ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି ହାଇକୋର୍ଟର ବିଚାରପତି ସ୍ୱର୍ଣ୍ଣକାନ୍ତା ଶର୍ମା। ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ଆପ୍ ନେତାଙ୍କ ବିରୋଧରେ ଅବମାନନା ମାମଲା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯେଉଁ ବିଚାରପତି ଅବମାନନା ମାମଲା ଆରମ୍ଭ କରନ୍ତି ସେ ମୁଖ୍ୟ ମାମଲାର ଶୁଣାଣି କରିନଥାନ୍ତି, ତେଣୁ ସେ ମଦନୀତି ମାମଲାକୁ ମୁଖ୍ୟ ବିଚାରପତିଙ୍କ ତାଲିକାରେ ରଖିବେ, ଯାହାଫଳରେ ଅନ୍ୟ ବିଚାରପତିଙ୍କ ନିକଟରେ ଏହାର ଶୁଣାଣି କରାଯିବ। ଜଷ୍ଟିସ୍ ଶର୍ମା, ଆପ୍ ସଂଯୋଜକ କେଜରିୱାଲଙ୍କ ସମେତ ମନୀଷ ସିସୋଦିଆ, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ, ସଞ୍ଜୟ ସିଂ ଓ ବୀରା ମିଶ୍ରଙ୍କ ବିରୁଦ୍ଧରେ ଅବମାନନା ମାମଲା ଚଳାଇବେ। ପୂର୍ବରୁ କେଜରିୱାଲ ମଦନୀତି ମାମଲାର ଶୁଣାଣିରୁ ଜଷ୍ଟିସ୍ ଶର୍ମାଙ୍କୁ ହଟାଇବା ଲାଗି ଦାବି କରି ପିଟିସନ ଦାଖଲ କରିଥିଲେ, ହେଲେ ତାଙ୍କ ପିଟିସନକୁ ଜଷ୍ଟିସ୍ ଶର୍ମା ଖାରଜ କରିଦେଇଥିଲେ।

କୌଣସି ବ୍ୟକ୍ତିଙ୍କୁ ରାଜ୍ୟ ବାହାରୁ ବା ଅଦାଲତଙ୍କ କ୍ଷେତ୍ରାଧିକାର ବାହାରୁ ଗିରଫ କରାଯାଏ ଓ ତାଙ୍କୁ 24 ଘଣ୍ଟା ମଧ୍ୟରେ ସମ୍ପୃକ୍ତ କୋର୍ଟରେ ହାଜର କରିବା ସମ୍ଭବ ହୋଇନଥାଏ, ତାହେଲେ ତାଙ୍କୁ ବିନା ବିଳମ୍ବରେ ସେଠାକାର ନିକଟସ୍ଥ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ହେବ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ। ଗିରଫଦାରୀ ସମୟରେ ସ୍ଥାନୀୟ ଥାନାର ସହାୟତା ନିଆଯିବା ସହିତ ଡାଏରୀରେ ଗିରଫ ସମ୍ପର୍କିତ ତଥ୍ୟ ଉଲ୍ଲେଖ କରିବାକୁ ପୁଲିସ ଅନୁରୋଧ କରିବ। ଗିରଫ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ପୁଲିସ ଅଧିକାରୀ ଏବଂ ଅଭିଯୁକ୍ତ ରହୁଥିବା ଜିଲ୍ଲାର ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାକୁ ହେବ। ଅଭିଯୁକ୍ତଙ୍କୁ ସମ୍ପୃକ୍ତ ଅଦାଲତକୁ ଆଣିବା ପାଇଁ ପୁଲିସକୁ ସେହି ନିକଟସ୍ଥ ମାଜିଷ୍ଟ୍ରେଟଙ୍କଠାରୁ ଟ୍ରାନଜିଟ୍ ରିମାଣ୍ଡ ନେବାକୁ ପଡ଼ିବ। ଗିରଫ କରୁଥିବା ଅଧିକାରୀ ତୁରନ୍ତ ଇମେଲ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଗିରଫର ତାରିଖ, ସମୟ ଏବଂ ସ୍ଥାନ ସମ୍ପର୍କରେ ସମ୍ପୃକ୍ତ କ୍ଷେତ୍ରାଧିକାରୀ ଅଦାଲତଙ୍କୁ ଜଣାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆଇନ ଆମ ସୁରକ୍ଷା, ଯାହାକି ପ୍ରସାରିତ ହେଉଛି ଆକାଶବାଣୀ ପୁରୀର 103.4 FM ମାଧ୍ୟମରେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଛି, ଆମର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ପଡ଼ିବ। ତେବେ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର ମୂଲ୍ୟବାନ ମତାମତ ଲେଖିବାକୁ ଭୁଲିବେ ନାହିଁ। ଆମକୁ ଚିଠି ଦେବାର ଠିକଣା ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ତେବେ ଶ୍ରୋତା ବନ୍ଧୁ, ଆପଣ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ କରି ମଧ୍ୟ ଶୁଣିପାରିବେ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେବ ପ୍ରତ୍ୟେକ ମାସର ତୃତୀୟ ରବିବାର ସକାଳ 9:30। ଶେଷରେ ସତର୍କ ରୁହନ୍ତୁ, ସଚେତନ ହୁଅନ୍ତୁ, ଆଉ ହଁ, ଆମ ଆଇନକୁ ମାନି ଗୋଟିଏ ସୁସ୍ଥ ସମାଜ ଗଠନ କରନ୍ତୁ। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ, ମୁଁ ପ୍ରିୟଦର୍ଶିନୀ ରହୁଛି, ନମସ୍କାର।

ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା ଉପସ୍ଥାପନା କରିଥିଲେ ପ୍ରିୟଦର୍ଶିନୀ ସାହୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ମାଧ୍ୟମରେ 103.4 MHz ଯୋଗେ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟି ଏକ ମୁସାଫିର ଏକ ହସିନା କଥାଚିତ୍ରରୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଗୀତ ରଚନା କରିଛନ୍ତି SH ବିହାରୀ। ସଙ୍ଗୀତ ସଂଯୋଜନା OP ନାୟର।

ଶୈଳେନ୍ଦ୍ର ଗୀତ ରଚନାରେ ଶୁଣନ୍ତୁ ଗାଇଡ୍ କଥାଚିତ୍ର ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ସଙ୍ଗୀତ ସଂଯୋଜନା କରିଛନ୍ତି ସଚିନ ଦେବ ବର୍ମନ।

ଗଙ୍ଗା ଯମୁନା ଏହି କଥାଚିତ୍ର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ସକିଲ ବଦାୟନୀ। ସଙ୍ଗୀତ ସଂଯୋଜନା ନୌସାଦ।

କଥାଚିତ୍ର ଅମରଦୀପ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଆଶା ଭୋସଲେ। ସଙ୍ଗୀତ ସଂଯୋଜନା କରିଛନ୍ତି ସି ରାମଚନ୍ଦ୍ର ଏବଂ ଗୀତ ରଚନା କରିଛନ୍ତି ରାଜେନ୍ଦ୍ର କ୍ରିଷନ।

0: ଲତା ମଙ୍ଗେସ୍କରଙ୍କ କଣ୍ଠରେ ଆପଣମାନେ ଶୁଣୁଥିଲେ ଆଜି ବସ୍ ଶୁକ୍ରିୟା କଥାଚିତ୍ର ଗୀତଟିକୁ। ଏହି ଗୀତ ସହିତ ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତ।
1: ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ଜଗନ୍ନାଥ ଭଜନ। ଆରମ୍ଭରେ ଶୁଣନ୍ତୁ ପୁରାତନ ରଚନାରୁ ଭକ୍ତିଗୀତଟିକୁ ଗାଇଛନ୍ତି ନିଶିପ୍ରଭା ପାଣି।